ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 18 ଦିନ, ଇଂରାଜୀ 2026 ମସିହା ମେ ମାସ 8 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢ଼ୀ, କଣ୍ଠରେ ତାଙ୍କର ପ୍ରଭାକର ପାଣିଗ୍ରାହୀଙ୍କ ଗୀତ ରଚନା। ଜୟ ଜଗନ୍ନାଥ ଜଗତର ନାଥ ନୀଳାଦ୍ରି ବିହାରୀ ହେ ନାରାୟଣ, ପ୍ରଣତ ପାଳକ ଶରଣ ରକ୍ଷକ ପଶୁଚି ଶ୍ରୀପାଦେ ପ୍ରଭୁ ହେ ଶରଣ। କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢ଼ୀ।

ଚକା ନୟନ ହେ ଜଗୁ ଜୀବନ ହେ ହରି କାତରେ ଜଣାଣ କରୁଛି ଛାଉରେ ଶୁଣ ପ୍ରଭୁ ଶ୍ରୁତି ଡେରି। ପୁରାତନ ରଚନାରୁ ପରବର୍ତ୍ତୀ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ। କଣ୍ଠରେ ତାଙ୍କର ପୁରାତନ ରଚନା ଭାବ ବିନୋଦିଆ ହେନିଳା ଚଳିଆ କାଳିଆ ଠାକୁର ମୋର ଦୁଃଖ ପରେ ଏତେ ଦୁଃଖ ଦେଇ ମୋତେ ଏକି କଲୁ ଅବିଚାର। କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲମ।

ଅଭିରାମ ପରମହଂସଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ହରେକୃଷ୍ଣ ଦାସ। ଭଜରେ ବାଇଆ ମନ କଳାଶ୍ରୀ ମୁଖ, କୃପା କରି ହରିବେ ସେ ତୋହରି ଦୁଃଖ। କଣ୍ଠଶିଳ୍ପୀ ହରେକୃଷ୍ଣ ଦାସ।

କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ସେ ଗାଇଛନ୍ତି ଦୀନବନ୍ଧୁ ରଥଙ୍କ ଗୀତ ରଚନାରୁ କରୁଣା ସାଗର ହରି ଡାକୁ ତୁମକୁ ଦୟାକର ଦୟାକର ଦୀନଜନଙ୍କୁ। କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ।

ନମସ୍କାର ଶ୍ରୋତା ବନ୍ଧୁ, ଆମେ ସାଧାରଣ ଜନତା ସଂସାରକୁ ଯେପରି ଦେଖୁ ମହାପୁରୁଷମାନେ ସେପରି ଦେଖନ୍ତି ନାହିଁ। ସେମାନଙ୍କ ମତରେ ଏ ସଂସାର ଏକ ସାଗର। ଆମେ ସମସ୍ତେ ସଂସାର ବା ଭବସାଗରରେ ପଡ଼ି କୂଳ କିନାରା ନ ପାଇ ହତାଶ ହୋଇ ବହୁ କଷ୍ଟ ଅନୁଭବ କରୁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନବ ଭବସାଗରରୁ ପାରି ହେବା ନିମନ୍ତେ ଏକ ସୁନ୍ଦର ସରଳ ଉପାୟ ଦର୍ଶାଇ ଅଛନ୍ତି। ସେ କହିଛନ୍ତି, କ୍ଷଣମିହ ସଜ୍ଜନ ସଙ୍ଗତି ରେକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ ଭବସାଗରରୁ ପାରି ହେବା ନିମିତ୍ତ କ୍ଷଣମାତ୍ର ସତ୍ସଙ୍ଗ ହେଉଛି ଏକ ନୌକା ସଦୃଶ। ଅତି ବଡ଼ି ଜଗନ୍ନାଥ ଦାସ ମଧ୍ୟ ସେହି ଏକା କଥା କହିଛନ୍ତି। ସେ କହିଛନ୍ତି, ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ସତ୍ସଙ୍ଗରେ ବସି ଭଗବାନଙ୍କର ପରମ ମଙ୍ଗଳମୟ କଥା ଶ୍ରବଣ କଲେ ଜୀବ ଭବସାଗରରୁ ନିସ୍ତରି ଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସତ୍ସଙ୍ଗର ଆୟୋଜନ କରାଯାଇଥାଏ। ସାଧୁ ସନ୍ଥମାନେ ନିଜ ନିଜ ଶୈଳୀରେ ହରିକଥା କହନ୍ତି। ବହୁ ଶ୍ରୋତା କଥା ଶୁଣି ଭବସାଗରରୁ ତରିଯିବା ଆଶାରେ ସମବେତ ହୁଅନ୍ତି। ସତରେ କ'ଣ ଶ୍ରୋତାମାନେ କଥା ଶୁଣି ଭବସାଗରରୁ ତରିଯାଆନ୍ତି? ତେବେ ଏହା କ'ଣ କେବଳ ମହାପୁରୁଷଙ୍କ ବାଣୀ ମାତ୍ର? ଏଥିରେ କିଛି ବାସ୍ତବତା ନାହିଁ। ବହୁଦିନ ତଳର କଥା, ଜଣେ ରାଜା ଶୁଣିବାକୁ ପାଇଲେ ତାଙ୍କ ରାଜ୍ୟକୁ ଜଣେ ମହାତ୍ମା ଆସିଛନ୍ତି। ସେ କହୁଛନ୍ତି, ରାଜା ପରୀକ୍ଷିତ ସନ୍ଥ ଶ୍ରୀ ସୁଖଦେବଙ୍କ ଠାରୁ ସାତ ଦିନ ହରିକଥା ଶ୍ରବଣ କରି ମୁକ୍ତିଲାଭ କରିଥିଲେ। ଏଣୁ ଯେଉଁ ବ୍ୟକ୍ତି ସତ୍ସଙ୍ଗରେ ବସି ନିଷ୍ଠାର ସହିତ ସାତ ଦିନ ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ହରିକଥା ଶ୍ରବଣ କରିବ, ସେ ଭବସାଗରରୁ ନିଶ୍ଚୟ ପାରି ହୋଇଯିବ। ସାତ ଦିନରେ ମୁକ୍ତି କଥା ଶୁଣି ରାଜା କୌତୁହଳୀ ହୋଇ ସେହି ମହାତ୍ମାଙ୍କୁ ରାଜଦରବାରକୁ ଡକେଇଲେ। ମହାତ୍ମା ଆସିବାରୁ ରାଜା ମହାତ୍ମାଙ୍କୁ ପଚାରିଲେ, ଆପଣ କ'ଣ ସାତ ଦିନ ହରିକଥା ଶୁଣାଇ ମୋତେ ମୁକ୍ତି ଦେଇପାରିବେ?

0: ତତ୍କ୍ଷଣାତ୍ ମହାତ୍ମା କହି ପକାଇଲେ, ମହାରାଜ ନିଶ୍ଚିତ, ତେବେ ଆପଣ ମୋତେ ସାତ ଦିନ ହରିକଥା ଶୁଣାନ୍ତୁ। ମୁଁ ଯଦି ମୁକ୍ତି ପାଇଯିବି ଆପଣଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ଦାନ କରି ଚାଲିଯିବି, ନଚେତ୍ ଯଦି ମୁଁ ମୁକ୍ତି ନ ପାଏ ତେବେ ଆପଣ ଆଜୀବନ କାରାଗାରରେ ରହିବେ। ତା ପରଦିନ ମହାତ୍ମା ଶ୍ରୀମଦ୍ ଭାଗବତ କଥା ଆରମ୍ଭ କଲେ। ରାଜା ସାତ ଦିନ ପର୍ଯ୍ୟନ୍ତ ଶୁଣିଲେ, ସାତ ଦିନ ପୂରଣ ହେଲା, କିନ୍ତୁ ମୁକ୍ତି କାହିଁ? ରାଜାଙ୍କ ପରିସ୍ଥିତି ଯାହା ଥିଲା ସେଇଆ। ମହାତ୍ମାଙ୍କ କଥା ମିଥ୍ୟା ହେବାରୁ ତାଙ୍କୁ କାରାଗାରକୁ ନିଆଗଲା। ରାଜା ଘୋଷଣା କଲେ, ଯଦି ଅନ୍ୟ କେହି ସାତ ଦିନ ହରିକଥା ଶୁଣାଇ ତାଙ୍କୁ ମୁକ୍ତି ଦେଇପାରିବେ ସେ ତାଙ୍କୁ ରାଜ୍ୟ ଦେଇ ଚାଲିଯିବେ, ମୁକ୍ତି ନ ଦେଇପାରିଲେ କାରାରୁଦ୍ଧ ହେବେ। ଘୋଷଣା ଶୁଣି ବହୁ ବିଜ୍ଞ ରାଜ୍ୟ ଲୋଭରେ ଆସି ସାତ ଦିନ ଧରି ଖୁବ୍ ନିଷ୍ଠାର ସହିତ ହରିକଥା ଶୁଣାଇଲେ, କିନ୍ତୁ ରାଜାଙ୍କୁ ମୁକ୍ତି ଦେଇ ନ ପାରିବାରୁ ବନ୍ଦୀ ହୋଇ କାରାଗାରରେ ରହିଲେ। ଶତାଧିକ ସନ୍ଥ କାରାଗାରରେ ରହି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବାକୁ ଲାଗିଲେ। ସେମାନଙ୍କ ଆକୁଳ ପ୍ରାର୍ଥନା ପ୍ରଭୁଙ୍କ କାନରେ ବାଜିଲା। ଜଣେ ସନ୍ଥ ବେଶରେ ଭଗବାନ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ହରିକଥା ଶୁଣାଇବି, ଆପଣ ନିଶ୍ଚିତ ମୁକ୍ତି ପାଇବେ। ସନ୍ଥ କହିଲେ, ପ୍ରଥମେ ଯେଉଁ ମହାତ୍ମାମାନେ କାରାଗାରରେ ଅଛନ୍ତି ସେମାନଙ୍କ ଦୁଇ ହାତକୁ ବାନ୍ଧି ସଭାସ୍ଥଳକୁ ଅଣାଯାଉ। ରାଜାଙ୍କ ଆଦେଶରେ ତାହିଁ କରାଗଲା। ହାତ ବନ୍ଧାଯାଇ ଉପସ୍ଥିତ ହୋଇଥିବା ମହାତ୍ମାମାନଙ୍କୁ ଦେଖି ସନ୍ଥ ବେଶି ଭଗବାନ କହିଲେ, ମହାରାଜ, ମୋର ଗୋଟିଏ ନିବେଦନ, ଏମାନଙ୍କ ଭଳି ଆପଣଙ୍କର ମଧ୍ୟ ଦୁଇ ହାତ ବନ୍ଧାଯାଉ। ରାଜାଙ୍କ ହାତ ମଧ୍ୟ ବନ୍ଧାଗଲା। ସନ୍ଥ କହିଲେ, ରାଜନ, ଆପଣ ଦୟାକରି ଏପରି ହାତ ବନ୍ଧା ଅବସ୍ଥାରେ ଏମାନଙ୍କ ହାତକୁ ଖୋଲି ଦିଅନ୍ତୁ। ରାଜା କହିଲେ, ଏହା କିପରି ସମ୍ଭବ ହେବ? ମୋର ହାତକୁ ନ ଖୋଲିଲେ ମୁଁ କିପରି ଏମାନଙ୍କୁ ବନ୍ଧନମୁକ୍ତ କରିପାରିବି? ସନ୍ଥ କହିଲେ, ଆପଣ ଠିକ୍ ବୁଝିଛନ୍ତି, ମନେ ପକାନ୍ତୁ, ସାତ ଦିନ ହରିକଥା ଶୁଣିବା ପରେ ଆପଣଙ୍କୁ ଏମାନେ ଏହି କାରଣରୁ ମୁକ୍ତ କରିପାରିଲେ ନାହିଁ, କାରଣ ସେମାନେ ନିଜେ ବନ୍ଧନଗ୍ରସ୍ତ। ସେମାନେ ବା ଆପଣଙ୍କୁ ମୁକ୍ତ କରିବେ କିପରି? ସଦା ମୁକ୍ତ ସ୍ୱୟଂ ଭଗବାନ ହିଁ ସମସ୍ତଙ୍କର ମୁକ୍ତିଦାତା। ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ସେ ହିଁ ଜୀବକୁ ମୁକ୍ତି ଦେଇଥାନ୍ତି। ଏଣୁ ହେ ରାଜନ, ଏମାନଙ୍କର ବା ଦୋଷ କ'ଣ? ଆପଣ ଏମାନଙ୍କୁ ଅଯଥାରେ ଦଣ୍ଡ ଦେଇଛନ୍ତି। ରାଜା ନିଜର ଭୁଲ ବୁଝିପାରି ସବୁ ମହାତ୍ମାଙ୍କୁ ଛାଡ଼ିଦେଲେ ଏବଂ ସତ୍ସଙ୍ଗରେ ବସି ନିଷ୍ଠାର ସହିତ ହରିକଥା ଶୁଣି ମୁକ୍ତିଦାତା ଶ୍ରୀହରିଙ୍କଠାରେ ଚିତ୍ତ ସମର୍ପଣ କରି ଦିବ୍ୟଗତି ଲାଭ କଲେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 29ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଧର୍ମ ବୃଷଭକୁ ଉତ୍ତର ଦେଇ ଗାଈ ରୂପୀ ଧରଣୀ କହିଲେ, ସତ୍ୟ ଶୌଚ ଦୟା କ୍ଷମା ଏଇ ଚାରି ଗୁଣ ଥିଲେ ତମର ଚାରିଟି ଗୋଡ଼। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ ଦୟା ଓ କ୍ଷମା ଏ ଗୁଡ଼ ତିନିଟି ଯାଇ କେବଳ ସତ୍ୟ ଗୋଡ଼ଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ, ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା, ଏହି ଦୁଃଖ ଯୋଗୁଁ ମୁଁ କାନ୍ଦୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 29ତମ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ପନିପରିବାର ତଳିଖେରାକୁ ଛାୟା ଗୃହରେ ଆଚ୍ଛାଦନ କରି ରଖନ୍ତୁ। ପଶୁ ସମ୍ପଦକୁ ସଫା ଏବଂ ଉଚିତ ପରିମାଣର ପାଣି ପିଇବାକୁ ଦିଅନ୍ତୁ। ଘାସ ଚରିବା ପାଇଁ ପଶୁମାନଙ୍କୁ କେବଳ ସକାଳ ଏବଂ ସନ୍ଧ୍ୟା ସମୟରେ ଛାଡ଼ନ୍ତୁ। ବର୍ତ୍ତମାନ ବିଲାତି ବାଇଗଣ ଏବଂ ବାଇଗଣ ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ଦେଖାଯିବାର ସମ୍ଭାବନା ରହିଛି। ଏହାର ପ୍ରତିକାର ପାଇଁ ଗଛର ଚେର ମୂଳରେ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରନ୍ତୁ। ଧାନ କେଣ୍ଡାରେ ଶତକଡ଼ା 85% ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲା ପରେ ଅମଳ କରନ୍ତୁ, ନଚେତ ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ଧାନରେ କେଣ୍ଡାକଟା ପୋକ ଦେଖାଦେଲେ କ୍ୱିନାଲୋଫସ୍ 25% ଇସି 400 ମିଲିଲିଟର କିମ୍ବା କ୍ଲୋରୋପାଇରିଫସ୍ 20% ଇସି 1 ପ୍ରତି 200 ଲିଟର ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛ ମୂଳରେ ସିଞ୍ଚନ କରନ୍ତୁ। ଯେଉଁ ଜମିରେ ମାଟିର ଆର୍ଦ୍ରତା ଅଛି ସେଠାରେ ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ଅମଳ ହୋଇଥିବା ମୁଗ ଓ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଆଖୁ ବିହନ ଲଗାଇବାର 45-75 ଦିନ ହେଉଛି ଜଳସେଚନ ପାଇଁ ସଙ୍କଟକାଳୀନ ସମୟ। ନିୟମିତ ଭାବରେ ଆଖୁ ଫସଲରେ ଜଳସେଚନ କରନ୍ତୁ। ଅମଳ ସମୟରେ ଚିନାବାଦାମ ମଞ୍ଜିରେ ଜଳୀୟ ଅଂଶ 40-50% ରହିଥାଏ, ତେଣୁ ଖରାରେ କିଛି ଦିନ ଶୁଖାଇ ଜଳୀୟ ଅଂଶ 10% ରଖନ୍ତୁ। ବାଇଗଣ ଓ କଖାରୁ ଜାତୀୟ ପନିପରିବାରେ କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଧାନ ଫସଲରେ ଗଳା ମହିଷା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ 1 ପ୍ରତି 200 ମିଲିଲିଟର ହେକ୍ସାକୁନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ 200 ମିଲିଲିଟର ଡିଫେନୋକୁନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୁନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳା ପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଗଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ 1 ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋ

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳୀ ଆଖଡ଼ା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଡମ୍ବରୁ ଭଜନ, ପରିବେଷଣ କରିବେ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ରହିଛି ଅପରାହ୍ନ 5:30, ସନ୍ଧ୍ୟା 6:15 ଏବଂ ସନ୍ଧ୍ୟା 6:00 ଭକ୍ତିଗୀତ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:15 ଏବଂ ରାତି 8:30। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ମୁଣ୍ଡାରୀ ଗୀତ। ଚାଷବାସ କାର୍ଯ୍ୟକ୍ରମ ରାତି 7:30, ରାତି 8:40 ଶୁଣିବେ ଗୀତ ଅତୀତ କାର୍ଯ୍ୟକ୍ରମ। ପାଲା ପ୍ରଚାର କରିବୁ ରାତି 10:00, ପରିବେଷଣ କରିବେ ଗୁରୁଚରଣ ଷଡ଼ଙ୍ଗୀ ଏବଂ ସାଥୀ କଳାକାରମାନେ। ରାତି 10:30 ରହିଛି ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ ପାଞ୍ଚଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟୀନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି।

0: ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ୍ ଏବଂ ଡିଜେଲ୍ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ୍ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ୍ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ୍ୟ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଢହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ୍ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ୍? ରେଡ୍କ୍ରସ୍ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସ୍ର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସ ବ୍ୟାସୀ ଜେନ୍ ହେନେରୀ ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ୍ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତାବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନ ସ୍ଥାନରେ। ତାହା ହେନେରୀ ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ୍ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନ୍ଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସ୍ର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସ୍ର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟସେବାରେ ରେଡ୍କ୍ରସ୍ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ୍ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସ୍ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ୍ ଦ୍ୱାରା ପରିଚାଳିତ। ରେଡ୍କ୍ରସ୍ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସ୍ର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ୍ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସ୍ର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ୍ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ

0: ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ୍ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରିଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ୍ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତା ବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ୍ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ, ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ୍ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନାହିଁ କି? ସେହି ଅମର ଆତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସ୍ର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍, ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା

କରାଯିବ ବୋଲି କୁହାଯାଇଛି। ୱାଶିଂଟନ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମା ମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍ରେ ହାରୁଫ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି 3 ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି ଗତ 10 ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା।

ସାୟିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାସ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝି, ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସ୍ତା। ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି।

0: ᱠᱚᱨᱩᱱᱟ ᱠᱚᱨᱚ ᱴᱩᱰᱩ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱱᱚᱣᱟ ᱥᱮᱨᱮᱧ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ
1: ପ୍ରଚାର କଲୁ ସାନ୍ତାଳୀ ଆଖଲା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି ନିଜସ୍ୱ ରଚନାରୁ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି।

ହିନ୍ଦୀରେ ସମ୍ବାଦ ରିଲେକରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଗୀତାଞ୍ଜଳି। ଗୀତାଞ୍ଜଳିର ସଙ୍ଗୀତମୟ ପରିବେଶକୁ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ କରୁଛି ମୁଁ ନଳିନୀ ପ୍ରଭାନନ୍ଦୀ। ସୁଖ ଦୁଃଖର ମିଶ୍ରଣ ଏହି ମଣିଷ ଜୀବନରେ ଦୁଃଖ ହତାଶା ନିରାଶା ଆସେ। ମଣିଷ ଭାଙ୍ଗି ପଡ଼େ, ଆଖିରୁ ଲୁହ ଗଡ଼ାଏ, ଜୀବନରୁ ହସ ଲିଭିଯାଏ। ଦୁଃଖର ବୋଝ ବେଶୀ ହୋଇଗଲେ ମଣିଷ ସ୍ତବ୍ଧ ହୋଇଯାଏ, ଆଖିରୁ ଲୁହ ଗଡ଼ିବା ମଧ୍ୟ ବନ୍ଦ ହୋଇଯାଏ, ଆଉ ସେ ମନେକରେ ଏସବୁର ସମାଧାନ ହେଉଛି ମୃତ୍ୟୁ।

ହତାଶା ଓ ନିରାଶାର ସମାଧାନ ମୃତ୍ୟୁ ନୁହେଁ। କଣ୍ଠକିତ ଜୀବନ ପଥରେ ସୁଖ ରହିଛି ତ ଦୁଃଖ ଆସିବ। ଦୁଃଖ ବେଳେ ଧୈର୍ଯ୍ୟ ଧରିପାରିଲେ ଦୁଃଖ ଚାଲିଯିବ। ତେଣୁ ଏସବୁକୁ ଧରି ନ ରଖି ଦୁଇ ଦିନର ଜୀବନକୁ ହସି ଗୀତ ଗାଇ କଟାଇଦେବା ଉଚିତ, କାରଣ ଜୀବନ ମାନେ ହେଉଛି ହସି ହସି ଜୀବନର ଗୀତ ଗାଇବା।

ଜୀବନ ଗୋଟିଏ ରଙ୍ଗମଞ୍ଚ, ସମସ୍ତେ ଏଠି ଅଭିନୟ କରିଚାଲିଛନ୍ତି। ଏହି ରଙ୍ଗମଞ୍ଚରେ କାଲି କେଉଁ ଘଟଣା ଘଟିବ ତାହା ସମସ୍ତଙ୍କୁ ଅଜଣା। ଏଠି ଆଜି ଯିଏ ରାଜା ତ କାଲି ସେ ଫକୀର,

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ହଁ ଭାଇ କାରେ ଚାଲ ହଉ,
3: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲା ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

ଜୀବନ ପରା ଲମ୍ବା ଦୌଡ଼, ଲକ୍ଷ୍ୟ ଏହାର ଅପହଞ୍ଚ। ସମସ୍ତେ ଏଠି ନିଜ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଦୌଡ଼ୁଥାନ୍ତି। କିଏ ଅଧା ବାଟରେ ରହିଯାଏ ତ କିଏ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଏ। ପଛକୁ ଫେରି ଚାହିଁବାର ତର ନାହିଁ।

ବେଳେବେଳେ ଜୀବନରେ ଉଠୁଥିବା ଅଦିନ ଝଡ଼ରେ ସ୍ୱପ୍ନ ସବୁ ଧୋଇ ହୋଇଯାଏ, ମନ ଭାଙ୍ଗି ଚୁରମାର ହୋଇଯାଏ। ଖରା ବର୍ଷା ଆଲୁଅ ଅନ୍ଧାରର କୂଳ କିନାରା ପାଏନି ସେ, ଶେଷରେ ଲୁହ ଝରାଏ। ତଥାପି ମଣିଷ ଧୈର୍ଯ୍ୟ ଧରେ।

ଏ ଦେହ ହେଉଛି ନଶ୍ୱର, ଦିନେ ନା ଦିନେ ତ ଯିବାକୁ ହେବ, ତଥାପି ମଣିଷ ହାରିଯିବା ଉଚିତ ନୁହେଁ। ଜୀବନର ଗୀତ ଗାଇ ଜୀବନରେ ଆସୁଥିବା ସବୁ ଦୁଃଖ ସୁଖକୁ ଭୋଗିବା ପାଇଁ ନିଜକୁ ପ୍ରସ୍ତୁତ କରିନେବା ଉଚିତ, କାରଣ ସ୍ୱର୍ଗ ଏଇଠି, ନର୍କ ବି ଏଇଠି।

ଜୀବନର ପ୍ରତ୍ୟେକ ପାଦ ଗୋଟିଏ ଗୋଟିଏ ନୂଆ ଯୁଦ୍ଧ, ନୂଆ ଆହ୍ୱାନ ସବୁକୁ ସାମ୍ନା କରିବାକୁ ହେବ, ତେବେ ଯାଇ ଜୀବନ ଯୁଦ୍ଧରେ ଜିତିପାରିବା। ପୁଣି ତା ସହିତ ଯଦି ଜୀବନସାଥିଟିଏ ଥିବ, ତେବେ ଜୀବନର ବାଜି ଜିତିବା ସହଜ ହୋଇଥାଏ।

ବେଳେବେଳେ ଏମିତି ସମୟ ଆସେ, ଲାଗେ ଜୀବନର ମୂଲ୍ୟ କିଛି ନାହିଁ, ଏହା କୌଣସି କାମରେ ଆସିଲା ନାହିଁ, ଏସବୁ ଭାବି କୌଣସି ଭୁଲ ପଦକ୍ଷେପ ନେବା ଉଚିତ ନୁହେଁ। ଏଇଭଳି ସମୟରେ ମନ ଅପେକ୍ଷା ବିବେକର କଥା ଶୁଣନ୍ତୁ ଆଉ ଧୈର୍ଯ୍ୟ ରଖନ୍ତୁ।

ଏହି ଗୀତଟି ସହିତ ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଅଳ୍ପ ସମୟ

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12ଟା ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଡମ୍ବରୁ ଭଜନ ପରିବେଷଣ କରିଛନ୍ତି କେଶବ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରମାନେ ଡମ୍ବରୁ ଭଜନ ଶୁଣିବା ପୂର୍ବରୁ ଶୁଣିନିଅନ୍ତୁ ଏହି ବିଜ୍ଞାପନ ବିରତି

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
0: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ ସମୃଦ୍ଧ ହେବ। ମାଟିର

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଡମ୍ବରୁ ଭଜନ। ଡମ୍ବରୁ ଭଜନ ପରିବେଷଣ କରିଥିଲେ କେଶବ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର।
0: ଆପଣମାନଙ୍କୁ ସ୍ୱାଗତ କରୁଛୁ
1: ଆଜିର ନାରୀମହଲ ପରିସର।
0: ନିର୍ମାଲ୍ୟ,
1: ହଁ,
0: ଆଜିକାଲି ଆମେ ସମସ୍ତେ ଚାହୁଁଛୁ କେମିତି ଭଲରେ ରହିବୁ, ଭଲରେ ଚଳିବୁ, ପୁଣି ଆରାମଦାୟକ ଜୀବନ ବିତେଇବୁ।
1: ହଁ, କାହିଁକି ନ ହବ କହୁନ। ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ କାମ କଲେଣି, ଦି ପଇସା ରୋଜଗାର କଲେଣି, ତେଣୁ ଯେତେବେଳେ ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରି ଗଲାଣି, ସମସ୍ତେ ତ ଚାହିଁବେ ଟିକେ ଖୁସିରେ ଟିକେ ଆରାମରେ ରହିବା ପାଇଁ ନା।
0: କିନ୍ତୁ ଦେଖ, ବିଜ୍ଞାନର ଅଗ୍ରଗତି ଫଳରେ ବଜାରକୁ ଅନେକ ପ୍ରକାର ଜିନିଷ ଆସିଲାଣି, ଯାହା ମାଧ୍ୟମରେ ଆମେ ଖୁବ୍ କମ୍ ସମୟରେ ସବୁ କାମକୁ ସମ୍ପାଦନ କରିପାରୁଛୁ।
1: ତେବେ ଜାଣିଛ, ମୋର ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି।
0: କୋଉ ପ୍ରଶ୍ନ?
1: ଏଇ ଯୋଉ ଜିନିଷ ଗୁଡିକ ଯୋଉ କଳକାରଖାନାରେ ତିଆରି ହେଉଛି, ସେଠି ଯୋଉ ମହିଳାମାନେ ପୁରୁଷମାନେ କାମ କରୁଛନ୍ତି, ସେମାନେ ଯୋଉ ପରିବେଶରେ କାମ କରୁଛନ୍ତି, ସେ ପରିବେଶଟି କେମିତି, ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉଛି କି ନାହିଁ, ସେ ବିଷୟରେ ତ ଆମେ କିଛି ଜାଣିନାହାନ୍ତି ନା।
0: ଆରେ ଆରେ, ତମେ ଆଜି ଗୋଟେ ଭଲ ପ୍ରଶ୍ନ ଉଠେଇଲ। ସେ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ଆଉ ସେମାନଙ୍କର ନିଜର ସୁରକ୍ଷା ପାଇଁ ମଧ୍ୟ ଆମର ସମ୍ବିଧାନରେ ଏଥିପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି। ସେମାନେ କେମିତି ସମାନ କାମ ପାଇଁ ସମାନ ମଜୁରୀ ପାଇବେ, ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ ତାଙ୍କୁ କ'ଣ ସବୁ ସୁରକ୍ଷା ଦିଆଯାଇଛି, ତା ଛଡ଼ା ତାଙ୍କର ଯୋଉ ପିଲାମାନେ ସେମାନେ କୋଉଠି ରହିବେ, ସେ ବ୍ୟବସ୍ଥା ସବୁ କରାଯାଇଛି।
1: ଆରେ, ଆମ ସମ୍ବିଧାନରେ ଏତେ ଗୁଡ଼ିଏ ବ୍ୟବସ୍ଥା ରହିଛି, ତେବେ ଆମେ ଯଦି ଏ ସମ୍ପର୍କରେ ଆଉ ଟିକେ ଅଧିକା ଜାଣନ୍ତେ, ଆମ ଭଉଣୀମାନେ ଜାଣନ୍ତେ, ତେବେ ଟିକେ ଭଲ ହୁଅନ୍ତା ନାଇଁ?
0: ହଁ, ନିଶ୍ଚୟ ଭଲ ହୁଅନ୍ତା। ଆଜି ଏ ବିଷୟରେ ଆମର ଗୋଟିଏ ଆଲୋଚନା ରହିଛି, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ। ଆଉ ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆମ ଷ୍ଟୁଡିଓରେ ଆଜି ଉପସ୍ଥିତ ଅଛନ୍ତି ଆଇନଜୀବୀ ସଂଯୁକ୍ତା ପାତ୍ର। ଚାଲ ତାଙ୍କଠାରୁ ଏ ବିଷୟରେ ପଚାରି ବୁଝିବା। ଆଜ୍ଞା, ନମସ୍କାର।
2: ନମସ୍କାର।
0: ଭାରତରେ କଳକାରଖାନାରେ କାର୍ଯ୍ୟରତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆମ ସରକାର କ'ଣ ସବୁ ଯୋଜନା ବା ଆଇନ କରିଛନ୍ତି ସେଇ ମହିଳାମାନଙ୍କ ପାଇଁ?
2: ସୁରକ୍ଷା କଥା ଯେତେବେଳେ ଆସୁଛି, ସର୍ବପ୍ରଥମେ ଭାରତ ବର୍ଷରେ ସ୍ୱାଧୀନତା ପୂର୍ବରୁ 1934 କଳକାରଖାନାରେ ଆମର କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ, ସେମାନଙ୍କୁ ଆଇନତ ନିୟନ୍ତ୍ରଣ କରିବା ପାଇଁ ଆଇନର ପ୍ରବର୍ତ୍ତନ କରାଯାଇଥିଲା। ସେଇଟା ଫ୍ୟାକ୍ଟ୍ରି ଆକ୍ଟ 1934 ଭାବରେ ପରିଚିତ ହୋଇଥିଲା।
0: ଆଚ୍ଛା,
2: ତାପରେ କଣ ହେଲା ନା, ଯେତେବେଳେ 34 ପରେ ଯେତେବେଳେ ଆମେ ସ୍ୱାଧୀନତାର ପରବର୍ତ୍ତୀ ସମୟକୁ ଆସିବା, ଦେଖିବା ଯେ ସେଇ ସବୁ ଶ୍ରମିକ ମାନଙ୍କର ନିରାପତ୍ତା, ସୁରକ୍ଷା ଏବଂ ଉନ୍ନତି ନିମିତ୍ତ ସେ ଯୋଉ ପୂର୍ବର ଯୋଉ ଆକ୍ଟ ଥିଲା 34, ସେଥିରେ ପର୍ଯ୍ୟାପ୍ତ ପରିମାଣରେ କୌଣସି ବିଧି ବ୍ୟବସ୍ଥା ନଥିଲା,
0: ସେଥିପାଇଁ ସେ ସଂଶୋଧନ କରାଗଲା।
2: ସେଥିପାଇଁ ଆଉ ଗୋଟେ ଆକ୍ଟ ଆସିଲା, ଏବଂ ଆକ୍ଟ ଆସିବାର ମଧ୍ୟ ଗୋଟେ ଆବଶ୍ୟକତା ଥିଲା, କାରଣ ସେତେବେଳକୁ ଭାରତ ଗୋଟେ ଶିଳ୍ପାଭିମୁଖୀ ଦେଶ ଭାବରେ ଅଗ୍ରଗତି କରୁଥିଲା, ଏବଂ ଏହି ଶିଳ୍ପ ଭିତ୍ତିକ କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ କାରଖାନା ନିର୍ମାଣର ଅତ୍ୟନ୍ତ ଜରୁରୀ ଥିଲା, ଏବଂ ସମୃଦ୍ଧ କାରଖାନାର ପରିଚାଳନାରେ ଶ୍ରମିକମାନଙ୍କର ଅବଦାନ ନିଶ୍ଚିତ ଭାବରେ କ'ଣ ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଏହିସବୁ ବ୍ୟବସ୍ଥାକୁ ଆଖି ଆଗରେ ରଖି ନୂତନ ଫ୍ୟାକ୍ଟ୍ରି ଆକ୍ଟ 1948 ପ୍ରଣୟନ କରାଗଲା।
0: ତେବେ ଏଇ ଯୋଉ ନୂତନ ଆକ୍ଟଟି ହେଲା, ଏଥିରେ କ'ଣ ସବୁ ମହିଳାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି?
2: ନିଶ୍ଚିତ ଭାବରେ ତ ଏ ତ କେବଳ ତ ସୁରକ୍ଷାକୁ ଆଖି ଆଗରେ ରଖିକି ଏଇ ଆକ୍ଟଟି ଆମର ପ୍ରଣୟନ କରାଯାଇଥିଲା। ଯେତେବେଳେ ସୁରକ୍ଷା ବ୍ୟବସ୍ଥାର ଭିତ୍ତିଭୂମିରେ ସେମାନଙ୍କର ସ୍ୱାସ୍ଥ୍ୟ, ସେମାନଙ୍କର ନିରାପତ୍ତା ଏବଂ ସେମାନଙ୍କର ଯୋଉ ମଙ୍ଗଳ ମୋଟାମୋଟି ଭାବେ କହିବାକୁ ଗଲେ ସେଇ ତିନୋଟିକୁ ଆଖି ଆଗରେ ରଖିକି 1948 ଫ୍ୟାକ୍ଟ୍ରି ଆକ୍ଟଟା ଅଣାଗଲା।
0: ଆଜ୍ଞା, ଆପଣ ପ୍ରଥମେ କହିଲେ ଯେ ସେମାନଙ୍କର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଥିରେ ଅନେକ ଗୁଡ଼ିଏ ସୁରକ୍ଷା ବ୍ୟବସ୍ଥା ରହିଛି, ସେସବୁ କ'ଣ ଆମର ଭଉଣୀମାନଙ୍କର ଜାଣିବାକୁ ନିଶ୍ଚୟ ଇଚ୍ଛା ଥିବ, ତାହେଲେ ଟିକେ କୁହନ୍ତୁ। ତ
2: ପ୍ରଥମେ ଆସନ୍ତୁ ଦେଖିବା, ଆମର ଯୋଉ କାରଖାନା ଅଧିନିୟମ 1948 ପରିଷ୍କାର ପରିଚ୍ଛନ୍ନତାଟାକୁ ବେଶ ପ୍ରାଧାନ୍ୟ ଦିଆଯାଇଥିଲା। ସେଥିରେ ଧାରା 11 ଯଦି ଆମେ ତର୍ଜମା କରିବା ଦେଖିବା, ସେଥିରେ କାରଖାନାରେ ଯୋଉ ଶ୍ରମିକ ଭାଇ ବା ଭଉଣୀ ବା ଅନ୍ୟ ସବୁ କର୍ମଚାରୀ, ସେମାନଙ୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରିବା, ସେଇ ଯୋଉ ଅଳିଆ ଆବର୍ଜନାକୁ ଝାଡୁ ମାରିବା, ତାଙ୍କର ରୁମ୍, ତାଙ୍କର ଯୋଉ କାର୍ଯ୍ୟାଳୟଟାର ଯେମିତି ସଂକ୍ରମଣ ପ୍ରତିରୋଧକ ଜିନିଷ ସବୁ ବ୍ୟବହାର କରିକି ସବୁ ପରିଷ୍କାର ପରିଚ୍ଛନ୍ନତାରେ ଧୋଇକି ତାକୁ ସଫା କରିବା,
0: ମାନେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏଇସବୁ
2: ବହୁତ ପ୍ରାଧାନ୍ୟ ଦିଆଯାଇଥିଲା।
0: ଏଥିସହିତ ଦେଖିବେ ସେଇ କଳକାରଖାନା ମାନଙ୍କରେ ଅନେକ ଧୂଆଁ ବାହାରିଥାଏ ବା ଅନ୍ୟାନ୍ୟ ଜିନିଷରୁ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ, ତା ଯୋଗୁଁ ମଧ୍ୟ ଅନେକ ପ୍ରକାର ରୋଗ ସଂକ୍ରମଣ ସେମାନେ ହେଇଥାନ୍ତି। ଏଇସବୁକୁ ଆଖି ଆଗରେ ରଖି ସେମାନଙ୍କର ସେଇ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ କ'ଣ ସବୁ ଦୃଷ୍ଟି ଦିଆଯାଇଛି?
2: ସେଇରୁ କହିଲେ ତାକୁ ଯୋଉ ତିନୋଟି ଭାଗରେ ବିଭକ୍ତ କରିଦେଲେ, ସେଥିରେ ସବୁ ଧାରାରେ ରଖିଦେଲେ, ଏଇ ଯୋଉ ଧରନ୍ତୁ ଧାରା 11

0: ଯେମିତି କହିଲି ଆପଣଙ୍କର ଅଳିଆ ଆବର୍ଜନା ସବୁ ସଫା କରିବାର ନିୟମଟି ରହିଲା, ସେମିତି ଧାରା ବାରରେ ଦେଖିଲେ ଯେଉଁ କଳକାରଖାନାରେ ତ ଯଦି କାମ କରିବେ, ଯେଉଁ କୌଣସି ଆପଣ ଉତ୍ପାଦିତ ସାମଗ୍ରୀ ଯାହା କିଛି
1: ବର୍ଜ୍ୟବସ୍ତୁ,
0: ନିଶ୍ଚିତ କିଛିଟା ବର୍ଜ୍ୟବସ୍ତୁ ବାହାରିବା, କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଧୂଳି ମଧ୍ୟ ବାହାରେ, କିମ୍ବା କୌଣସି ମୁହୂର୍ତ୍ତରେ ସେମାନଙ୍କର ଦୁର୍ଘଟଣାର ଶିକାର ମଧ୍ୟ ହେଇଯାନ୍ତି। ସେଥିପାଇଁ ସେମାନଙ୍କୁ ମୁଣ୍ଡରେ ପିନ୍ଧିବା ପାଇଁ ହେଲମେଟ, ନାକରେ ମୁଖା ବା ମାସ୍କ ତାଙ୍କୁ ଦିଆଯାଇଥାଏ, ଯେ ଯେମିତି ସେମାନେ କୌଣସି ଶ୍ୱାସରୁଦ୍ଧ ନ ହୋଇଯାଆନ୍ତି,
1: ସମସ୍ୟା
0: ନ ଉପୁଜେ ତାଙ୍କ ପାଇଁ। ସେଇଭଳି ଭାବରେ ସେମାନଙ୍କୁ ପ୍ରୋଟେକ୍ସନ ବା ରକ୍ଷା କରିବା ପାଇଁ ଏସବୁ ବାଧ୍ୟତାମୂଳକ କରାଯାଇଛି।
1: ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧିବେ,
0: ଜୋତା, ଏତେ ତ ନିହାତି ସ୍ୱାସ୍ଥ୍ୟଗତ କାରଣରୁ ନିଶ୍ଚିତ ଭାବରେ ଏଇଟା ଗୋଟେ ନିହାତି ଦରକାରୀ ଜିନିଷ, ଏବଂ ତାକୁ ସେମାନେ ସମସ୍ତ କଳକାରଖାନାର ଯିଏ ମାଲିକ ବା ଅକୁପାୟର ସେମାନେ ତାଙ୍କୁ ଯୋଗାଇ ଦେଇଥାନ୍ତି।
1: ଆଉ ସେମାନଙ୍କର ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା ରହିଛି?
0: ବଡ ବଡ ମେସିନ ଲାଗିଛି, ବଡ ବଡ ମେସିନରେ କଣ ହଉଛି ନା, ସପୋଜ ଗୋଟେ ଉଦାହରଣ ମୁଁ ଦେଉଛି, ଇଲେକ୍ଟ୍ରିକ ଜେନେରେଟର ହେଲା, ଏ ତ ଛୋଟିଆ ଜିନିଷଟିଏ ନୁହଁ, ବଡ ବଡ ହେଭି ଭାରି ମେସିନ ଗୁଡିକୁ ତାକୁ ଗୋଟେ ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ତାପରେ ଡେଞ୍ଜରସ ପାର୍ଟ ଅଫ ଦି ମେସିନ କହିଲେ, ଯୋଉଗୁଡାକ ଆମକୁ ଭାବୁଛନ୍ତି ସେଟା ବିପଦପୂର୍ଣ୍ଣ, ଧର ମେସିନଟା ଚାଲୁଛି ଆପଣଙ୍କର ଅଜାଣତରେ, ଆପଣ କେତେବେଳେ ଆପଣଙ୍କର ହାତଟେ ବାଜି ଯାଇପାରେ, ଗୋଡଟା ବାଜି ଯାଇପାରେ, ତେଣୁ ଏସବୁକୁ ରକ୍ଷା କରିବା ପାଇଁ ସେଥିପାଇଁ ତାକୁ ଆପଣ ଗୋଟେ ଆବଦ୍ଧ କ୍ଷେତ୍ର, ବିଶେଷ କରି ତାର ବାଡ଼ ଦେଇକି ତାକୁ ସେସବୁ ଜିନିଷ ରଖାଯାଇଥାଏ। ଫ୍ୟାକ୍ଟ୍ରି ଆକ୍ଟରେ ସ୍ପେସିଫିକ ସେଟାକୁ ଆପଣଙ୍କର ଗୋଟେ ଧାରା 21 ଅନୁସାରେ ସେଟାକୁ ଆପଣଙ୍କର ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ଏଇଟା ହେଲା ପ୍ରଥମ ନିରାପତ୍ତା। ମହିଳା କର୍ମଚାରୀମାନଙ୍କୁ ମଧ୍ୟ ମନା କରାଯାଇଛି ସେ ଯେ କୌଣସି ଭାରି କଳ କବ୍ଜାକୁ ସେମାନେ ସଫା କରିପାରିବେ ନାହିଁ, କିମ୍ବା ସେଥିରେ ସେମାନେ ଯୋଉ ତେଲ ଯୋଉ ପ୍ରତିଦିନ ସେମାନଙ୍କୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ଏସବୁ ଜିନିଷ କରିବା ପାଇଁ, ଯେଉଁଥିରେ ସେମାନଙ୍କର ସୁରକ୍ଷା ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଛି। ତାପରେ ଆସିବା ଅତ୍ୟଧିକ ଓଜନ ସେମାନେ ଉଠେଇବେନି,
1: ବିଶେଷ ଭାରି ଜିନିଷ ସେମାନେ
0: ଯୋଉଟାକି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ପ୍ରତି ନିଶ୍ଚିତ ଭାବରେ ବିପଦ ରହିଛି, ସେମାନଙ୍କୁ ସେଇଟା ତାଙ୍କୁ କରିବାକୁ ମନା। ତାପରେ ଆସିବା କୌଣସି ବିସ୍ଫୋରକ ସାମଗ୍ରୀ, ଗ୍ୟାସ ସମ୍ବନ୍ଧୀୟ ଜିନିଷ ନେବା ଆଣିବା କରିବାକୁ ମଧ୍ୟ ଅନୁମତି ଦିଆଯିବନି, ଯାହାଫଳରେ ତାଙ୍କର ଆଖିର ନିରାପତ୍ତା ପ୍ରତି ବିପଦ ରହିବ। ଏ ଆଇନରେ ଏଇ ଧାରା 35 ଅନୁସାରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ସେମାନେ କଣ୍ଟିନ୍ୟୁଅସ୍ ଛିଡ଼ା ହେଇକି କାମ କରିପାରିବେ, ନିରନ୍ତର ଭାବେ ଛିଡ଼ା ହେଇକି କାମ କରିପାରିବା ପାଇଁ ସେମାନଙ୍କୁ ବସିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଛି,
1: କିଛି ସମୟ ସେମାନେ ବିଶ୍ରାମ ନେଇପାରିବେ
0: ତାପରେ ହେଲା ଆଉ ଗୋଟିଏ ହେଲା ଫାଷ୍ଟ ଏଡ୍, ଏମିତି କାମ କରୁ କରୁ କେତେବେଳେ କଣ ଅସାବଧାନ ବଶତଃ
1: କେତେ ଦୁର୍ଘଟଣା ଘଟିଥାଏ
0: ଯାଉଛି, ଫାଷ୍ଟ ଏଡ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତାପରେ ହେଲା କ୍ୟାଣ୍ଟିନ,
1: ଖାଦ୍ୟ ଗ୍ରହଣ
0: ଯୋଉ କାରଖାନାରେ 100 ଉର୍ଦ୍ଧ୍ୱ ଲୋକ କାମ କରୁଛନ୍ତି ସେଠି ସେମାନଙ୍କୁ କ୍ୟାଣ୍ଟିନ ଯୋଗାଇ ଦିଆଯାଇଛି, ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ପାଇଁ ଆଉ ଗୋଟେ ସବୁ ହେଲା, ଯୋଉଠି 30 ଉର୍ଦ୍ଧ୍ୱ ସ୍ତ୍ରୀ ଲୋକ ବା ମହିଳା କର୍ମଚାରୀ ରହୁଛନ୍ତି ସେଠି କଣ ହଉଛି ନା, ଯାହାର ଛୋଟ ପିଲା ଅଛନ୍ତି, ଯାହାର ବୟସ କି 6 କମ୍ ହେଇଥିବ, ସେଠି କ୍ରେଚର ବ୍ୟବସ୍ଥା ରହୁଛି।
1: ବାଃ, ଖୁବ୍ ସୁନ୍ଦର କଥା।
0: ସେଠି ସେମାନେ କ୍ରେଚ, ଆଉ ସେ କ୍ରେଚ ମଧ୍ୟ କିଏ ଘର ହେଇଥାଇପାରେ କିମ୍ବା ତାର ଗୋଟେରୁ ମଧ୍ୟ ଅନେକ ଘର ବି ହେଇଥାଇପାରେ, ସେ ଯୋଉ କ୍ରେଚରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ସେଟା ସ୍ୱାସ୍ଥ୍ୟକର ପରିବେଶ ଭିତରେ ତିଆରି ହେଇଯିବ।
1: ଆଜ୍ଞା, ସେମାନଙ୍କୁ ଦେଖାଶୁଣା କିଏ କରନ୍ତି?
0: କ୍ରେଚର ରକ୍ଷଣାବେକ୍ଷଣ ବା ଦେଖାଶୁଣା କରିବା ପାଇଁ ସେଠି ଏମ୍ପ୍ଲୟ ରହିଛନ୍ତି, ଛୁଆମାନଙ୍କର ଯତ୍ନ ନେବେ। ଖାଲି କ୍ରେଚଟା ମଧ୍ୟ ସଠିକ, ଖାଲି ସେମିତି ଗୋଟେ ଘର କରିଦେଲେ ହବନି, ସେ କ୍ରେଚଟା ମଧ୍ୟ ସଠିକ ପରିମାଣରେ ଆଲୋକ ଚଳାଚଳର ବ୍ୟବସ୍ଥା ଥିବ, ସଫା ସୁତୁରା ରହିଥିବ, ଏଇଭଳି ଭାବରେ ନିଶ୍ଚିତ ଭାବରେ ସେ କ୍ରେଚଟା ରହିଛି। ତ ଏକ ମହିଳା କର୍ମଚାରୀଙ୍କ ପାଇଁ ଏଇଟା ଗୋଟେ ସୁବିଧା।
1: ତାହେଲେ ଆପଣ କହିଲେ ଯେ କଳକାରଖାନାରେ ଯୋଉ ମହିଳାମାନେ କାମ କରୁଛନ୍ତି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଏହିସବୁ ବ୍ୟବସ୍ଥା ରହିଛି, ଖୁବ୍ ସୁନ୍ଦର କଥା। ତେବେ ଆମେ ଜାଣୁ ଯେ ସମାନ କାମ ପାଇଁ ସମାନ ମଜୁରୀ, ତେବେ ଏଇ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେଇଛି କି?
0: ଆପଣ ଯୋଉ କହିଲେ ସମାନ କାମ ପାଇଁ ସମାନ ପାରିଶ୍ରମିକ, ସମାନ ମଜୁରୀ, ସେ ବ୍ୟବସ୍ଥା ରହିଛି। ତାର ପାଇଁ ମଧ୍ୟ ଗୋଟେ ଇକ୍ୱାଲ ରେମୁନେରେସନ ଆକ୍ଟ ଅଛି।
1: ଆଜ୍ଞା,
0: ସେଇ ଆକ୍ଟରେ ଯୋଉ ବ୍ୟବସ୍ଥା ରହିଛି ସେଥିରେ ଯେକୌଣସି ନିଯୁକ୍ତିଦାତା ବାଛ ବିଚାର ନାହିଁ, ମହିଳା ହଉ ପୁରୁଷ ହଉ, ସେମାନଙ୍କୁ ନିଯୁକ୍ତି ଦେବେ, ନିଯୁକ୍ତି ଦେଲା ମାନେ ସମାନ ଭାବରେ ଆଙ୍କୁ ଯେତିକି ପଇସା ଦେବେ ତାଙ୍କୁ ମଧ୍ୟ ସେତିକି ମଜୁରୀ ଦେବେ,
1: ମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ ସମାନ କାମ ପାଇଁ ସମାନ ମଜୁରୀ। ଆଜ୍ଞା, ଧରନ୍ତୁ ଯଦି ସେମାନେ କୋଉଠି ଠକାମିର ଶିକାର ହୁଅନ୍ତି ବା ଯଦି କମ୍ ମଜୁରୀ ପ୍ରଦାନ କରାଯାଏ ତ ସେମାନେ କୋଉଠି
0: ବିଚାର କରାଯାଉଛି?
1: ଆଜ୍ଞା, ସେମାନେ କୋଉଠି ଅଭିଯୋଗ କରିବେ?
0: ସେଥିପାଇଁ ଆପଣ ଶ୍ରମ ଅଧିକାରୀ ଅଛନ୍ତି, ତାଙ୍କ ପାଖରେ ଯାଇକି ଅଭିଯୋଗ କରିବେ।
1: ସେମାନେ ଏଥିପାଇଁ ସ୍ୱତନ୍ତ୍ର ଦରଖାସ୍ତ ଆକାରରେ ଅଭିଯୋଗ କରିବେ କି?
0: ଆଜ୍ଞା, ଲିଖିତ ଦରଖାସ୍ତ ମାଧ୍ୟମରେ

0: ସମ୍ପୃକ୍ତ ଅଧିକାରୀଙ୍କୁ ଦେଇ ପ୍ରତି ଜିଲ୍ଲାର ଯିଏ ଶ୍ରମ ଅଧିକାରୀ ତାଙ୍କୁ ଆଗରେ ଯାଇକି ଦରଖାସ୍ତ ମାଧ୍ୟମରେ ଜଣାଇବେ ତାଙ୍କର ଯାହା କିଛି ଅଭାବ ଅସୁବିଧା ହେଇଛି ବା ତାଙ୍କୁ ଯେଉଁ ଅନ୍ୟାୟ କରାଯାଇଛି ସେ ଅନ୍ୟାୟର ପ୍ରତିକାର ପାଇଁ ସେ ତାଙ୍କ ଆଗରେ ଅଭିଯୋଗ କରିବେ ଲିଖିତ ଦରଖାସ୍ତ ମାଧ୍ୟମରେ।
1: ଆଜ୍ଞା, ଏଇ ଯେଉଁ ମହିଳାମାନେ କଳକାରଖାନାରେ କାମ କରୁଛନ୍ତି ସେମାନଙ୍କ ପାଇଁ କାମ କରିବାର ସୀମା ବା ସମୟ ନିର୍ଘଣ୍ଟ ସେମିତି କିଛି କରାଯାଇଛି କି?
0: ସମୟ ନିର୍ଘଣ୍ଟ ନିଶ୍ଚିତ ଭାବରେ କରାଯାଇଛି। ଆଉ ସେଇ ଯେଉଁ କଥାଟି କହିଲେ ସେଥିପାଇଁ ସେ ତାଙ୍କର ଗୋଟେ ନୋଟିସ୍ ବୋର୍ଡ ଅଛି, ସେ ନୋଟିସ୍ ବୋର୍ଡ ମାଧ୍ୟମରେ ସେଇଦିନ ସେ କେତେ ଘଣ୍ଟା ତାଙ୍କ ପାଇଁ
1: ସେମାନେ ସେଦିନ
0: କେତେ ଘଣ୍ଟା କାମ କରି ସେଇଦିନ ତାଙ୍କୁ ନୋଟିସ୍ ବୋର୍ଡରେ ଜଣାଇ ଦିଆଯାଇଥାଏ।
1: ଆଜ୍ଞା, ଆଉ ସବୁ ଏଇ କଳକାରଖାନାରେ କଣ ସବୁ ବ୍ୟବସ୍ଥା ରହିଛି?
0: ଯୋଉ ସମାନ କାମ ପାଇଁ ବାଛ ବିଚାର ଯେତେବେଳେ ହେଲା ବୋଲି ଯଦି ପ୍ରମାଣିତ ହେଇଗଲା ସେଥିପାଇଁ ମଧ୍ୟ ଦଣ୍ଡବିଧାନ ରହିଛି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ବୋଲି ପ୍ରମାଣିତ ହେଇଯାଏ ତାହେଲେ ସେଇ ଯୋଉ ଯିଏ ନିଯୁକ୍ତିଦାତା ତାଙ୍କୁ ଅତି କମ୍ରେ 10,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ଏବଂ 3 ମାସରୁ 1 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି
1: ଯଦି ସେମାନେ ମାନେ କମ୍ ମଜୁରୀ ଦିଅନ୍ତି।
0: ଆଉ ବ୍ୟବସ୍ଥା ରହିଛି ଯେତେବେଳେ ଆପଣଙ୍କର କୌଣସି ଦୁର୍ଘଟଣାର ସେମାନେ ଶିକାର ହେଇଯାଉଛନ୍ତି ସେତେବେଳେ କଣ ହୁଏ ନା, ଯିଏ ତାଙ୍କର ଯିଏ ଇନ୍ସପେକ୍ଟର ଥାନ୍ତି ସିଏ ଗୋଟେ ଯୋଉ ଫ୍ୟାକ୍ଟ୍ରିର ଯିଏ ମାଲିକ ତାଙ୍କୁ ଗୋଟେ ରିପୋର୍ଟ ସିଏ ପ୍ରଦାନ କରନ୍ତି। ସେଇ ରିପୋର୍ଟଟା ପ୍ରଦାନ କରିସାରିଲା ପରେ ଯାହା ତାଙ୍କର କ୍ଷତିପୂରଣ ବାବଦକୁ କ୍ଷତିପୂରଣ ସିଏ ଦିଅନ୍ତି। କ୍ଷତିପୂରଣରେ ଯଦି ସମ୍ପୃକ୍ତ ବ୍ୟକ୍ତି ଯଦି ସନ୍ତୁଷ୍ଟ ବି ନହେଲେ ବା ତାଙ୍କୁ ଭାବିଲେ ଯେ ସିଏ ଏଥିରେ ଏଇଟା ତାଙ୍କ ପ୍ରତି ଅନ୍ୟାୟ କରାଗଲା ଯାହା କିଛି ମୋତେ ସିଏ ନ୍ୟାୟ ମୋତେ ପ୍ରକୃତ ନ୍ୟାୟଟା ମିଳିଲାନି ତାହେଲେ ସିଏ ଆ ଉପରେ ମଧ୍ୟ ସେଇ ଯୋଉ ଅର୍ଡର ଉପରେ ହାଇକୋର୍ଟରେ ସିଏ ଅପିଲ୍ କରିପାରିବେ।
1: ଏଇସବୁ ବ୍ୟବସ୍ଥା ଆମର ରହିଛି। ଆପଣ ତ କହିଲେ ଯେ କଳକାରଖାନାରେ କାମ କରୁଥିବା ମହିଳାମାନଙ୍କର ସୁରକ୍ଷା ପାଇଁ ଏହିସବୁ ଆଇନ ରହିଛି ଏବଂ ବ୍ୟବସ୍ଥା ମଧ୍ୟ ରହିଛି। ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅଭିଜ୍ଞତା ଆପଣଙ୍କ ପାଖରେ ରହିଛି, ତେବେ ଏଠି ଆପଣ କୁହନ୍ତୁ ଏମିତି କିଛି ସମସ୍ୟା ଆପଣଙ୍କ ପାଖକୁ ଆସିଛି କି ଏବଂ ତାର ସମସ୍ୟାର ସମାଧାନ ଆପଣ କରିଛନ୍ତି?
0: ଆମର ତ ଏଭଳି ସମସ୍ୟା ତ ଆମେ ପ୍ରଫେସନରେ ବା ଆମର ଏଇ ଯୋଉ ବୃତ୍ତିଗତ ପେସାରେ ଆମେ ଏଇଟା ପ୍ରାୟ ଭେଟୁଛୁ ଏଇଭଳି ମହିଳାଙ୍କୁ ଏବଂ ଆମେ ଏଇ ଯୋଉ ଯାହା ଏଠି ଆମେ ଆଲୋଚନା କଲେ ଆଇନର ପରିସର ଭିତରେ ଆମେ ସେମାନଙ୍କୁ ସାହାଯ୍ୟ କରିଛୁ।
1: ଆପଣଙ୍କର ତ ଅନେକ ସମୟ ଏଇ ଆଇନ ସେବାରେ କାଟୁଥିବ, ତେବେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: ମୋର ଅବସର ସମୟରେ ମୁଁ ବହୁତ ପ୍ଲାଣ୍ଟେସନ ବା ଗଛ ଲଗେଇବାକୁ ଭଲ ପାଏ, ବହି ମଧ୍ୟ ପଢିବାକୁ ମତେ ଭଲ ଲାଗେ, ଆଉ କିଛି ସମୟ ମିଳିଲେ ଗୀତ ଶୁଣେ।
1: ଏଇ ଯୋଉ ଆପଣ କହିଲେ ଯେ ଆପଣଙ୍କୁ ବୃକ୍ଷରୋପଣ କରିବାକୁ ଭଲ ଲାଗେ, ଏମିତି କିଛି କୋଉଠି କାର୍ଯ୍ୟକ୍ରମ କରିଛନ୍ତି?
0: ପ୍ରାୟ ପ୍ରତିବର୍ଷ ଆମର ମୁଁ ଗୋଟେ ଅନୁଷ୍ଠାନ ସହିତ ମଧ୍ୟ ଜଡିତ, ଏ ଅନୁଷ୍ଠାନ ମାଧ୍ୟମରେ ଆମେ ବିଭିନ୍ନ ସ୍କୁଲ କଲେଜରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତିବର୍ଷ କରିଥାଉ। ଏଇଟା ଗୋଟେ ସାମାଜିକ କାର୍ଯ୍ୟକ୍ରମ ଆମେ ସାମିଲ ହେଇଥାଉ, ଭଲ ଲାଗେ ଆଉ ଏସବୁ କରିବା ଦ୍ୱାରା। ଆଉ
1: ଆପଣ କହିଲେ ବହି ପଢାପଢି କରିବାକୁ ଭଲ ଲାଗେ ଆଉ ଗୀତ ମଧ୍ୟ ଶୁଣନ୍ତି, ଆଜି କୋଉ ଗୀତ ଶୁଣିବେ?
0: ସେବାରାଣୀ ମହାପାତ୍ରଙ୍କର ଯଦି ଗୋଟିଏ ଗୀତ ଶୁଣେଇ ଦେବେ ତାହେଲେ ଭଲ ଲାଗିବ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟିକୁ।

0: ଆଜି ଆମର ଆଲୋଚନା ଥିଲା କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ। ଏ ବିଷୟରେ ତ ଆମର ଅନେକ ଗୁଡ଼ିଏ ତଥ୍ୟ ଭଉଣୀମାନଙ୍କୁ ଦେଲେ, ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ଭଉଣୀମାନଙ୍କୁ ଆପଣ କଣ କହିବେ?
1: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଏତିକି କହିବାକୁ ଚାହେଁ ଯେ ପ୍ରତିଦିନ ଏଇଭଳି ଭାବରେ ଯଦି ଆମର କୌଣସି ମହିଳା ବାଛବିଚାରର ଶିକାର ହେଉଛନ୍ତି ବା ତାଙ୍କୁ ଏଇଭଳି କାର୍ଯ୍ୟକ୍ରମ କ୍ଷେତ୍ରରେ ହଇରାଣ ହରକତ କରାଯାଉଛି, ସଂଘବଦ୍ଧ ଭାବରେ ଏହାର ମୁକାବିଲା କରନ୍ତୁ, ଆଗେଇ ଆସନ୍ତୁ, ଆଇନର ସହାୟତା ନିଅନ୍ତୁ।
0: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ବା ସେମାନଙ୍କର ସୁରକ୍ଷା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଆଚ୍ଛା ସୁପର୍ଣ୍ଣା, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏତେ ସୁନ୍ଦର ଆଇନ ବ୍ୟବସ୍ଥା ରହିଛି, ଏ ସମ୍ପର୍କରେ ତ ଆଇନଜୀବୀ ସଂଯୁକ୍ତା ପାତ୍ର ଖୁବ୍ ସୁନ୍ଦର ଭାବରେ ବୁଝେଇ କହିଲେ। ତେବେ ଭଉଣୀ, ଆପଣମାନେ ଯଦି ଏମିତି କିଛି କଳକାରଖାନାରେ କାମ କରୁଥାନ୍ତି, ଆପଣଙ୍କ ପ୍ରତି କୌଣସି ଅନ୍ୟାୟ ବା ଅବିଚାର ହେଉଥାଏ, ତେବେ ଆପଣ ଚାହିଁଲେ ଏଇ ଆଇନର ଆଶ୍ରୟ ନେଇପାରିବେ ଆଉ ଆପଣ ନ୍ୟାୟ ପାଇପାରିବେ। ଭଉଣୀ, ଆଖି ହେଉଛି ମଣିଷ ଶରୀରର ଏକ ଅମୂଲ୍ୟ ଅଙ୍ଗ, କାହିଁକି ନା ଏହି ଦୁନିଆର ସୁନ୍ଦରତା ରଙ୍ଗକୁ ଦେଖିବା ଅନୁଭବ କରିବା ସମ୍ଭବ କେବଳ ଏହି ଆଖି ପାଇଁ। ତେବେ ଏହି ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ କି ଏସବୁ ଦେଖିବାରୁ ବଞ୍ଚିତ, କାହିଁକି ନା ସେମାନେ ଦୃଷ୍ଟିଶକ୍ତିହୀନ। ଏହି ଦୃଷ୍ଟିବାଧିତ ମଣିଷଙ୍କ ଜୀବନ ଯେ କେତେ ସଂଘର୍ଷମୟ ତାହା ହୁଏତ ଆଖି ଥିବା ମଣିଷ ସହଜରେ ବୁଝିପାରିବ ନାହିଁ। ତେବେ ସେମାନେ ଅନ୍ୟ ସାଧାରଣ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଯୋଗାଇ ଦିଆଯାଏ, ତେବେ ସେମାନେ ମଧ୍ୟ ନିଜ କାମକୁ ସହଜରେ କରିବା ସହିତ ଦାୟିତ୍ୱପୂର୍ଣ୍ଣ କାମକୁ ମଧ୍ୟ ସୁଚାରୁ ରୂପେ କରିପାରିବେ। ଏଥିପାଇଁ ଦରକାର ସହାୟତା ଏବଂ ସମ୍ବେଦନଶୀଳ ମନୋଭାବ। ତେବେ ଗୋଟିଏ କଥା, ଅନେକ ବ୍ୟକ୍ତି ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥାନ୍ତି। କିଛି ବ୍ୟକ୍ତି କୌଣସି ସ୍ୱାସ୍ଥ୍ୟଗତ କାରଣରୁ ହେଉ ଅବା ଦୁର୍ଘଟଣା ପାଇଁ ମଧ୍ୟ ଦୃଷ୍ଟିଶକ୍ତି ହରାଇବାର ଅନେକ ନଜିର ରହିଛି। ଦୃଷ୍ଟିବାଧିତ ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ସେମାନଙ୍କ ସମସ୍ତ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ଦେଶର ପ୍ରତ୍ୟେକ ନାଗରିକ ଯେପରି ନିଜର ଆଖିର ଯତ୍ନ ନେବେ ଏବଂ ଯେଉଁ ସବୁ ସ୍ୱାସ୍ଥ୍ୟଗତ ଅସୁବିଧାରୁ ଆଖି ଉପରେ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ସେଥିପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଏହାଛଡ଼ା ଚକ୍ଷୁଦାନର ମହତ୍ତ୍ୱ ତଥା ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଧ୍ୟାନ ଦିଆଯାଉଛି।

ଏବେ ତ ଅଧିକାଂଶ ମହିଳା ନିଜେ ନିଜର ଗାଡ଼ି ଚଲାଇ ଯିବା ଆସିବା କରୁଛନ୍ତି, ଆଉ ଗାଡ଼ି ଚଲାଇଲା ବେଳେ କିଛିଟା ସତର୍କତା ଅବଲମ୍ବନ କରିବା ନିହାତି ଦରକାର, କାହିଁକି ନା ଏହା ଆମର ସୁରକ୍ଷାର କଥା। ଆମେ ଯଦି ସେସବୁକୁ ଅଣଦେଖା କରିବା ତେବେ ଅନେକ ସମୟରେ ବିପଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦୁଇଚକିଆ ଗାଡ଼ି ଚଲାଉଥିଲେ ସୁରକ୍ଷା ଦୃଷ୍ଟିରୁ ସର୍ବପ୍ରଥମେ ହେଲମେଟ୍ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ, କାରଣ ହଠାତ୍ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ତେବେ ଏହା ମୁଣ୍ଡକୁ ସୁରକ୍ଷିତ ରଖିଥାଏ। ଅନେକ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହୋଇଥାନ୍ତି, ତେବେ ଏପରି କରିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ରାସ୍ତା ଉପରୁ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ରହିଥାଏ, ଯାହାଦ୍ୱାରା କି ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ଆପଣ ଗାଡ଼ି ଚଳାଉଥିଲା ବେଳେ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ଯଦି ନିହାତି ଦରକାର ହୁଏ ତେବେ ଗାଡ଼ିକୁ ଗୋଟିଏ ସ୍ଥାନରେ ଅଟକାଇ ମୋବାଇଲରେ କଥାବାର୍ତ୍ତା ହୁଅନ୍ତୁ। ଗାଡ଼ିର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଗାଡ଼ି ଡିକିରେ ରଖିବାକୁ ଭୁଲନ୍ତୁ ନାହିଁ, ଆଉ ନିଜ ପାଖରେ ସବୁବେଳେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଖନ୍ତୁ। ରାସ୍ତାରେ ସବୁବେଳେ ଟ୍ରାଫିକ୍ ନିୟମକୁ ମାନି ଚଳନ୍ତୁ। ଗାଡ଼ି ଚଲାଇଲା ବେଳେ ଯଦି ଶାଢ଼ୀ, ଚୁଡ଼ିଦାର, ସଲୱାର କିମ୍ବା ପଞ୍ଜାବୀ ଭଳି ପୋଷାକ ପିନ୍ଧୁଛନ୍ତି ତେବେ ଏହାର ପଣତ ଏବଂ ଓଢ଼ଣୀ ଆଦିକୁ ଭଲ ଭାବରେ ସଜାଡ଼ି ରଖନ୍ତୁ, କାହିଁକି ନା ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ହେଉଥିବାର ନଜିର ରହିଛି। ଦ୍ରୁତଗତିରେ ଗାଡ଼ି ଚଲାନ୍ତୁ ନାହିଁ। ଗାଡ଼ି ପଛରେ ଜଣେ ବ୍ୟକ୍ତିଙ୍କ ଠାରୁ ଅଧିକ ବ୍ୟକ୍ତିଙ୍କୁ ବସାନ୍ତୁ ନାହିଁ। ରାତିରେ ଗାଡ଼ି ଚଲାଉଥିଲା ବେଳେ ଅଧିକ ସାବଧାନତା ଅବଲମ୍ବନ କରନ୍ତୁ। ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଆମେ ଯଦି ଧ୍ୟାନ ରଖିବା ତେବେ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଭଉଣୀ, ସମୟ ତ ବଦଳି ଯାଉଛି, ଆଉ ତା ସହିତ ତାଳ ଦେଇ ଆମକୁ ବି ବଦଳିବାକୁ ହେବ। ଶିକ୍ଷା ପାଇଁ ହେଉ ଅବା କର୍ମସଂସ୍ଥାନ ପାଇଁ ହେଉ, ଆମକୁ ବାହାରକୁ ଗୋଡ଼ କାଢ଼ିବାକୁ ପଡ଼ିବ। ତେବେ ବାହାରକୁ ଯିବା ସମୟରେ ଆମକୁ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ବାଟରେ ଯାଉଥିବା ସମୟରେ ଆମେ ଅନ୍ୟମନସ୍କ ନ ରହି ଆମ ଚାରିପାଖ ପ୍ରତି ସଜାଗ ରହିବା ସହିତ ଏଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ। ଆଜିକାଲି ମହିଳାମାନଙ୍କ ସହାୟତା ପାଇଁ ତ ଅନେକ ହେଲ୍ପ ଲାଇନ୍ ନମ୍ବର ଏବଂ ଆପ୍ ଆସିଗଲାଣି, ଦରକାର ସମୟରେ ସେହି ସବୁର ସହାୟତା ମଧ୍ୟ ନେଇପାରିବା। ଏହା ଛଡ଼ା ଆପଣ ଚାହିଁଲେ ପାଖରେ ପିପର ସ୍ପ୍ରେ ମଧ୍ୟ ରଖିପାରିବେ। ଯଦି ଆପଣ ରାତିରେ ଏକୁଟିଆ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି ତେବେ ସେହି ଗାଡ଼ିର ନମ୍ବର ଏବଂ ଅନ୍ୟ ବିବରଣୀ ନିଜର ନିକଟ ସମ୍ପର୍କୀୟଙ୍କୁ ଅବା ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ମଝିରେ ମଝିରେ ସେମାନଙ୍କୁ ଫୋନ୍ ମାଧ୍ୟମରେ ଆପଣ କେଉଁଠି ପହଞ୍ଚିଲେ ସେ ସ୍ଥାନ ବିଷୟରେ ମଧ୍ୟ ଜଣାନ୍ତୁ। ଯଦି ଆପଣଙ୍କ ପାଇଁ ସେ ସ୍ଥାନଟି ନୂଆ ହୋଇଥାଏ ତେବେ ଆପଣ ମୋବାଇଲରେ GPS ମାଧ୍ୟମରେ ଆପଣ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବେ। ତେବେ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ସେଥିପ୍ରତି ସଜାଗ ରହିବା, ତେବେ ଆମେ ଅନେକ ପ୍ରତିକୂଳ ପରିସ୍ଥିତିକୁ ଏଡେଇ ଯାଇପାରିବା।

0: ଆଜି ତ କାର୍ଯ୍ୟକ୍ରମରେ ଆପଣମାନେ ଗୋଟିଏ ସୁନ୍ଦର ଆଲୋଚନା ଶୁଣିଲେ, ମନଛୁଆଁ ଗୀତଟିଏ ବି ଶୁଣିଲେ। ତେବେ ସୁପର୍ଣ୍ଣା, କାର୍ଯ୍ୟକ୍ରମକୁ ଏଇଠି ରଖିବା ନା ଆଗକୁ ବଢ଼ିବା?
1: ସମୟ ତ ଆମକୁ ଅନୁମତି ଦେଉନି କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ପାଇଁ। ତାହେଲେ ଭଉଣୀ, ଆମର କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା,
0: ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ଼ 753001।
1: ଆଜିର କାର୍ଯ୍ୟକ୍ରମରୁ ମୁଁ ସୁପର୍ଣ୍ଣା
0: ଆଉ ମୁଁ ନିର୍ମାଲ୍ୟ ବିଦାୟ ନେଇ ଏଇଠି ରହୁଛୁ।
1: ନମସ୍କାର।

0: ନାରୀମହଲସେ ସହଲା
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
2: ଠିକ ଲାଗୁନି ସ୍କାମ ବି ହେଇପାରେ

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ, ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ। ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ଭାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର

ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0: ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୋଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ଣ୍ଣବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୋଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟାକ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଂକଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହେଲେ କି ନାତେ ଯୋ ଇସ୍ ତରହ କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ

ମନ୍ତ୍ରୀଙ୍କ ପରାମର୍ଶ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଂ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧ

0: ତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜିକୃତ ହୋଇଥିବାବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜିକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣୀ ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଟ୍ଜ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ ଉମଙ୍ଗ କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, କଣ୍ଠରେ ତାଙ୍କର ନିଜସ୍ୱ ରଚନା।

ଶ୍ରୋତା ମଧ୍ୟ ଶୁଣନ୍ତୁ ଏକ ଜରୁରୀ ସୂଚନା ଅଂଶୁଘାତରୁ ସତର୍କ ରହିବା ସମ୍ପର୍କରେ। ଖରାରେ ବାହାରକୁ ଯାଆନ୍ତୁ ନାହିଁ, ନିଆଁ ପାଖରେ ବେଶୀ ସମୟ ରୁହନ୍ତୁ ନାହିଁ। ଦିନ 11ଟା ପରେ ଓ 3ଟା ପୂର୍ବରୁ ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଯଥେଷ୍ଟ ପାଣି ପିଇବା ସହ କାକୁଡ଼ି, ତରଭୁଜ, ପଖାଳ ଆଦି ଖାଆନ୍ତୁ। ସ୍କୁଲ ପିଲାଙ୍କ ପାଇଁ ପିଇବା ପାଣିର ଉଚିତ ବ୍ୟବସ୍ଥା କରନ୍ତୁ। ମୁଣ୍ଡ ବୁଲାଇଲେ, ଗୋଡ଼ ହାତ ଝୋଲା ମାରିଲେ, କିମ୍ବା ଅତ୍ୟଧିକ ଝାଳ ବୋହିଲେ କିମ୍ବା ଆଦ ଝାଳ ନ ବାହାରିଲେ ଶୀତଳ ଛାଇ ଜାଗାରେ ବିଶ୍ରାମ ନିଅନ୍ତୁ ଏବଂ ORS ଦ୍ରବଣ ପିଅନ୍ତୁ। ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା ଏବଂ ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି, ଲୁଣ ସର୍ବତ, ଲେମ୍ବୁ ସର୍ବତ, ଖଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା, ଥଣ୍ଡା ପାନୀୟଠାରୁ ଦୂରେଇ ରହିବା, ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା, ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ

ଶ୍ରୋତା ମଧ୍ୟ ଶୁଣନ୍ତୁ ଏକ ସୂଚନା, ମ୍ୟାଲେରିଆ ନ ହେବା ଉପାୟ ସମ୍ପର୍କରେ। ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶା ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପା ପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତି ଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15 9:00 ପର୍ଯ୍ୟନ୍ତ ପ୍ରଚାରିତ କରାଯାଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105। ଶୁଣନ୍ତୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ସୂଚନା। ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି 21 ବୟସରୁ କମ୍ ବୟସର ପୁଅ ତଥା 18 ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ସୀତାବନ୍ଧୁ ଏଠାକୁ ଯୋଉ ଆଜିର ସୂଚନା ସମ୍ବାଦର କାର୍ଯ୍ୟକ୍ରମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେଁ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଆଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ଇଏ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625ଟି ଘର ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ଅଯୋଧ୍ୟାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ ପରିମଳ ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯୋଉ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶ୍ରଦ୍ଧା ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶ୍ରଦ୍ଧା ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର କୁନ୍ନଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ିହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ

0: ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସ

0: ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାଣ୍ଡଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍କରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାଣ୍ଡ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ୍ କମିଟି ଗଠନ କରାଯାଇଥିଲା। ସାଲ୍ଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରି ଡୁନାଣ୍ଡ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରି ଡୁନାଣ୍ଡ ମେମୋରି ଅଫ୍ ସାଲ୍ଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରି ଡୁନାଣ୍ଡ ପିଲାଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଡଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ୍ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସ୍ର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ୍ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସ୍ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିୟ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିୟା ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିୟା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିୟା ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସରିତା ସାହୁ। ଆପଣମାନେ

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ପଦ୍ମିନୀ ହାସ୍ତା। ଶୁଣନ୍ତୁ ଆଦିବାସୀ ସଙ୍ଗୀତ, ହେଲେ ଶୁଣିପାରିବା ଏହି ବିଜ୍ଞାପନ ପରେ ପରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ଦୁର୍ଯ୍ୟଧନ ସିଂ ଏବଂ ସାଥୀ କଳାକାରମାନେ। କୃଷ୍ଣ ଗାଈ ଚରାଇବାକୁ ଜଙ୍ଗଲକୁ ନେଇଯିବ, କୁକୁଡ଼ା ଡାକିଲେ ମୟୂର ମଧ୍ୟ ଡାକିଲେ। ଏହି ଡାକ ଶବ୍ଦ ଶୁଣି କୃଷ୍ଣ ମାଙ୍କୁ ଖାଇବାକୁ ମାଗିଲେ ଏବଂ ଗାଈ ଚରା ବାଡ଼ି ଓ ବଇଁଶୀ।

ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ଶୁଣୁଛନ୍ତି ସାଥୀମାନେ ହେଲେ ରାଜେନ ସିଂ, କଚା ସିଂ, ଗୁରା ସିଂ ବାକୁଣ୍ଡି, ବାଣିଆ ସିଂ, ରତ୍ନାକର ସିଂ, ବାମୁନି ସିଂ, ରାଣୀ ସିଂ ବାଉଁଲା, ଡାକ୍ତରୀ ସିଂ ଏବଂ ମୁଗୁନି ଇଲୁ। ଯମୁନା କୂଳରେ କୃଷ୍ଣଙ୍କ ଅନୁପସ୍ଥିତି ଦେଖି ସଖୀମାନେ କୃଷ୍ଣଙ୍କ ରୂପଶ୍ରୀ।

ଶ୍ରୋତାବନ୍ଧୁ, ଏଠୁ ଆଜିର ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି. ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ. ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା. କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍. ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି

0: ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
1: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
2: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने। ये बंगाल के लिए एक बहुत बड़ी परिवर्तन है।
0: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନର ବାଂଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର 'ସବ୍କା ସାଥ ସବ୍କା ବିକାଶ ଓ ସବ୍କା କଲ୍ୟାଣ' ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ, ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନାର ନାଗେନ୍ଦ୍ରନ୍ ସ୍ୱଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନାଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ୱଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ, ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ईएमआर रो 10 वर्ष पूर्ति अवसर रे नुआदिल्ली ठारे आयोजित एक समारोह रे उद्बोधन दे से या कहिसंती प्रतिरक्षा मंत्री कहिसंती सशक्त भारत रे सीमा गुडी को सुरक्षित रहिबा सहित संप्रदाय को मध्ये सद्भावना बजाय रहिताय एतद व्यतीत विपर्जय समय रे प्रत्येक नागरिक को जीवन मध्ये सुरक्षित रहिताय बोली से कहिसंती हिमालय भली दुर्गम तथा स्पर्शकातर अंचल रे टीएमआर केवल उद्धार कार्य रे नियोजित होइ नथाय बरं जातीय

0: ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ବଳ ମୁତୟନ ତଥା ଆନ୍ତଃସଂସ୍ଥା ସମନ୍ୱୟ, ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛାୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବାବେଳେ 70 ବିପକ୍ଷରେ ଯାଇଛି। 36 ଜଣ ସଦସ୍ୟ ଭୋଟ୍ଦାନରୁ ବିରତ ରହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର

0: ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
1: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଆକୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
0: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସରସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ତ ପଢିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଖରେ ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଚାଷୀଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ଷ୍ଟୁଡିଓ ଗଡ଼ିରେ ସମୟ ବର୍ତ୍ତମାନ 7:30। ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।

0: ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ହଁ ଭାଇ କାରେ ଚାଲ ହଉ,
3: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ହଁ ଭାଇ କାରେ ଚାଲ ହଉ
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ୍ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ୍ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି
0: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
2: ଚାଲ।

0: ଆମର ଶ୍ରୋତା ଭାଇ ଓ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣମାନେ ଲକ୍ଷ୍ୟ କରୁଥିବେ ଇତିମଧ୍ୟରେ ଆକାଶବାଣୀକୁ 90 ବର୍ଷ ପୂର୍ତ୍ତି ହୋଇଯାଇଛି। ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପାଳନ କରୁଛି। ଏହି ଆକାଶବାଣୀକୁ ନାମକରଣ କରିଥିଲେ କବିଗୁରୁ ରବୀନ୍ଦ୍ରନାଥ ଟାଗୋର। କଥା ହେଉଛି, ଯେଉଁ କେତୋଟି ଜିନିଷ ଆମ ସାମାଜିକ ଚଳନିରେ ରହିଛି ସେଥିମଧ୍ୟରୁ ସେ ଯେତେ ପୁରୁଣା ହେଲେ ବି ତାର ଗୁରୁତ୍ୱ ସେତେ ବେଶୀ ବଢ଼ିଯାଏ। ଏଇ ଯେମିତି ଶୀଳ, ଟର୍ଚ୍ଚ ଲାଇଟ୍, ପେଟ୍ରୋମାକ୍ସ ଲାଇଟ୍, ଏଗୁଡ଼ିକର ଆବଶ୍ୟକତା କମିଗଲେ ମଧ୍ୟ ବେଳେବେଳେ ବହୁତ ଜରୁରୀ ହୋଇପଡ଼େ। ସେହିଭଳି ରେଡ଼ିଓ ଏବଂ ଆକାଶବାଣୀ ସହିତ ଯେଉଁମାନେ ଜଡ଼ିତ ଏବଂ ଯେଉଁ କାର୍ଯ୍ୟକ୍ରମ ସବୁ ଶୁଣନ୍ତି, ସେମାନେ ରେଡ଼ିଓ ନହେଲେ ତାଙ୍କୁ ଅଡ଼ୁଆ ଅଡ଼ୁଆ ଲାଗେ ଏବଂ ରେଡ଼ିଓରୁ ଗୀତ ଶୁଣିବା, ନାଟକ ଶୁଣିବା, ଖବର ଶୁଣିବା, ଏ ଗୋଟିଏ ଅଭ୍ୟାସ ଏବଂ ଯାହାକି ପ୍ରତ୍ୟେକ ଲୋକଙ୍କୁ ଆନନ୍ଦ ଦେଇଥାଏ ଏବଂ ତାଙ୍କ ଜୀବନକୁ ଚଳଚଞ୍ଚଳ କରିଥାଏ। ତେବେ ଆସନ୍ତୁ, ସେହିଭଳି ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ରେଡ଼ିଓ ଶୁଣୁଛନ୍ତି ଏବଂ ଏହି ରେଡ଼ିଓ ସମ୍ପର୍କିତ ତାଙ୍କର ଚଲାପଥରେ ଅନେକ କଥା ଘଟିଛି, ତେବେ ଆସନ୍ତୁ ସେମାନଙ୍କୁ ପଚାରିବା ଏବଂ ସେମାନଙ୍କର ଅନୁଭୂତିକୁ ସଂଗ୍ରହ କରିବା। ସାର୍ ନମସ୍କାର।
2: ନମସ୍କାର, ମୁଁ ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ। ଏଇ ବାରିପଦା ସହରରେ ମୋର ଜନ୍ମ। ଏଇ ବାରିପଦା ହାଇସ୍କୁଲ, ଆମର MPC କଲେଜ ବାରିପଦାରେ ପାଠ ପଢ଼ିଛି, ରେଭେନ୍ସା କଲେଜରେ ପାଠ ପଢ଼ିଛି ଏବଂ ବିଭିନ୍ନ କଲେଜରେ କାମ କରି ଅଧ୍ୟାପନା କରି ମୁଁ ଶେଷ ଜୀବନ ମୋର ଚାକିରି କାଳ

0: ଭିତରେ ଏଇ MPC କଲେଜରେ ହିଁ କଟିଛି ଏବଂ 2001 ମସିହା ଜାନୁଆରୀ ମାସରୁ ମୁଁ ଅବସର ନେଇଛି। ଅତି ଖୁସିର କଥା ଯେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ବର୍ତ୍ତମାନ ପାଳନ ହେଉଛି। ଆକାଶବାଣୀ ସମସ୍ତଙ୍କୁ ବାଣୀ ଶୁଣାଏ, ତେଣୁ ତା ନାଁ ହେଉଛି ଆକାଶବାଣୀ। ଆକାଶବାଣୀରୁ ଆମେ ଗୀତ ଶୁଣିପାରିବା, ଖବର ଶୁଣିପାରିବା ଏବଂ ନାଟକ ଶୁଣିପାରିବା, ଗପ ଶୁଣିପାରିବା, ସବୁ ପ୍ରକାରର ସୁବିଧା ଆମକୁ ମିଳୁଛି। ଅବଶ୍ୟ ବର୍ତ୍ତମାନ ତାର ଟିକେ ଚାହିଦା କମିଯାଇଛି TV ହେଲା ପରେ, ତଥାପି ରେଡ଼ିଓକୁ କେହି ପୂରାପୂରି ଭାବରେ ଛାଡ଼ି ପାରୁନାହାନ୍ତି। ଗାଁ ଗଣ୍ଡାରେ ରେଡ଼ିଓର ପ୍ରଚଳନ ବର୍ତ୍ତମାନ ସୁଦ୍ଧା ଅଛି ଭଲ ଭାବରେ। ରେଡ଼ିଓରେ ଶୁଣିବା ପାଇଁ ଲୋକମାନେ ବ୍ୟସ୍ତ, କେମିତି ସେମାନେ ଟିକେ ଶୁଣିବେ? ବହୁତ କଥା ଆମେ ଦେଖିଛୁ, ଶୁଣିଛୁ, ଲୋକଙ୍କର ଅଭିଜ୍ଞତାରୁ ଜାଣୁଛୁ, ସେମାନେ ରେଡ଼ିଓକୁ ଛାଡ଼ି ପାରୁନାହାନ୍ତି। ରେଡ଼ିଓ ତାଙ୍କୁ ସବୁ ପ୍ରକାରର ଜିନିଷ ଯୋଗାଏ, ଖୋରାକ ଯୋଗାଏ, ତେଣୁ ସେମାନେ ରେଡ଼ିଓ ଶୁଣିକି ବହୁତ ମୁଗ୍ଧ ହୁଅନ୍ତି। ଏବଂ ଅତି ଖୁସିର କଥା, ଆମର ବାରିପଦାରେ ରେଡ଼ିଓ ଷ୍ଟେସନ ଖୋଲିଛି ବା ଆକାଶବାଣୀର କେନ୍ଦ୍ର ଖୋଲିଛି, ଏବଂ ଏଇ ବାରିପଦାରୁ ରେଡ଼ିଓ ଷ୍ଟେସନରୁ ଆମେ ଯେଉଁ ଆମର ଚାହିଦା ସେଇଟା ଆମେ ଭଲ ଭାବରେ ପାଇପାରୁଛୁ। ତେଣୁ ଅତି ଖୁସିର କଥା ଯେ ଏଇ 90 ବର୍ଷ ପୂର୍ତ୍ତି ଭଲ ଭାବରେ ହେଉ ଏବଂ ଆଉ 10 ବର୍ଷରେ 100 ବର୍ଷର ପୂର୍ତ୍ତି ପାଳନ କରାଯାଉ, ଏତିକି ମୋର ହେଉଛି ଇଚ୍ଛା। ଅତି ଖୁସି ଭାବରେ ମୁଁ ରହିଛି।
1: ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ, ଆଜି ଆପଣ ଆପଣଙ୍କର ଅଭିଜ୍ଞତାରେ ଆକାଶବାଣୀ ଏ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ହଁ ବଡ଼ ଭାଇ, ବୁଝିଲ ନା, ଆଜିକା ଦିନରେ ସବୁଠୁ ବଡ଼ ସମସ୍ୟା ହେଉଛି ନିଯୁକ୍ତିର ସମସ୍ୟା,
3: ଜୀବିକାର ସମସ୍ୟା, ଆଉ ଆମର ଯୋଉ ଆୟର ପନ୍ଥା ବାହାର କରିବାର ସମସ୍ୟା।
2: ହଁ, ତ ଯେଉଁମାନଙ୍କର ପଇସା ପତ୍ର ଅଛି, ଚାକିରି ବାକିରି ବ୍ୟବସାୟ ଇତ୍ୟାଦି ସେମାନେ କରୁଛନ୍ତି, ସେମାନେ ତାଙ୍କର ପିଲାମାନଙ୍କୁ ଭଲ ଜାଗାରେ ପାଠ ପଢ଼େଇ ପାରୁଛନ୍ତି, ଖର୍ଚ୍ଚ ବି କରୁଛନ୍ତି, ଏବଂ ପରବର୍ତ୍ତୀ ସମୟରେ ସେମାନେ କୋଉଠି ନିଯୁକ୍ତିରୁ କେମିତି ସୁବିଧା ପାଇବେ ତା ପାଇଁ ବି ବାପା ମା ବା ଗାର୍ଡିଆନ ମାନେ ଚିନ୍ତା କରୁଛନ୍ତି, ନାଇକି? କିନ୍ତୁ କଥା ହେଉଛି ଯେଉଁମାନେ ଗରିବ ଅଛନ୍ତି, ଖଟିଖିଆ ଅଛନ୍ତି, ଯେଉଁମାନେ ଶ୍ରମଜୀବୀ
3: ଖଟିଖିଆ ଲୋକ,
2: ଖଟିଖିଆ ଲୋକ
3: ଯେଉଁମାନଙ୍କର ସେମିତି ଗୋଟେ ରୀତିମତ ଆଇ ନାହିଁ ବା ମାସିକିଆ ଗୋଟେ ଆଇ ନାହିଁ, ସେମାନଙ୍କର ଛୁଆମାନଙ୍କ ପାଇଁ ଟିକେ ବର୍ତ୍ତମାନ ଦେଖିବାକୁ ଗଲେ ବେଶୀ ସମସ୍ୟା। ତାପରେ ବଡ଼ କଥା ହେଉଛି ବର୍ତ୍ତମାନ ଯୋଉ ଘରୋଇକରଣ ବ୍ୟବସ୍ଥା ହେଇଛି, ତା ଭିତରେ ଆମର ଯେଉଁମାନଙ୍କର ପଇସା ପତ୍ର ଅଛି ସେମାନେ ଘରୋଇ ଅନୁଷ୍ଠାନରେ ପାଠ ପଢ଼େଇ ପାରୁଛନ୍ତି, କିନ୍ତୁ ଯେଉଁମାନଙ୍କର ପଇସା ନାହିଁ ପାଠ ପଢ଼େଇ ପାରୁନାହାନ୍ତି। ଆଉ ପ୍ରାଥମିକ ଶିକ୍ଷା ତ ଯାହା ହଉ ସରକାରଙ୍କ ତରଫରୁ ଯାହା ସବୁ ସାହାଯ୍ୟ ସହଯୋଗ ମିଳୁଛି ବା ପ୍ରୋତ୍ସାହନ ମିଳୁଛି, ସେଥିରେ ଆମ ଭାଇମାନଙ୍କର ଛୁଆମାନେ ପଢ଼ିପାରୁଛନ୍ତି ବା ଆମର ଗରିବ ଗୁରୁବା ଲୋକମାନଙ୍କର ଛୁଆମାନେ ପଢ଼ିପାରୁଛନ୍ତି, କିନ୍ତୁ ତା ପରବର୍ତ୍ତୀ ଅବସ୍ଥା ମାନେ ମନେକର ମେଟ୍ରିକ ପାସ୍ କରିଗଲେ କି ଟାଣି ଟୁଣିକି ପ୍ଲସ୍ ଟୁ ପାସ୍ କରିଗଲେ, ତାପରେ କି କରିବେ? ଏଇସବୁ ଯୋଉ ପରିସ୍ଥିତି ସୃଷ୍ଟି ହେଇଛି ବର୍ତ୍ତମାନ ପ୍ରକୃତରେ ବହୁତ ଦୟନୀୟ ପରିସ୍ଥିତି, ବୁଝିଲେ?
2: ତାପରେ ଯେଉଁମାନେ ଜାଣିବା ଶୁଣିବା ଲୋକ ସେମାନେ ବା ଅନଲାଇନ ଫନ୍ଲାଇନ୍ ଆଜିକାଲି ଯୋଉ ଦରଖାସ୍ତ କରିବାର ବି ଯୋଉ ସିଷ୍ଟମ୍ ହେଇଛି, ତାଙ୍କର ମନଲାଖି ବା ତାଙ୍କ ଘର ପାଖାପାଖି ବା ତାଙ୍କର ସୁବିଧାଜନକ କଲେଜରେ ସେମାନେ ପାଠ ପଢ଼ିପାରିବେ,
3: ସେଇ ବ୍ୟବସ୍ଥାଟା ପରେ ହେଲା, ବୁଝିଲ ନା? କିନ୍ତୁ ପ୍ରଥମ ଅବସ୍ଥାରେ ଛୁଆମାନେ ଭାରି ବାଁ ବାଁ ବୁଲିଲେ, ଜାଣିପାରିଲେନି। ଯୋଉ ଛୁଆମାନଙ୍କର ଅନଲାଇନ୍ କଥା ତୁମେ ଯୋଉ କହୁଛ, ଯୋଉମାନେ କିନ୍ତୁ ବାଦ ପଡ଼ିଯିବେ ସେମାନେ ଅସୁବିଧା କଥା ନା,
2: ତାଙ୍କର ପୁରା ବର୍ଷଟା
3: ବେକାର ହେଇଯିବ। ଗୋଟେ ଶିକ୍ଷା ବର୍ଷ ଯଦି ବେକାର ହେଲା, ଗୋଟେ ଛୁଆ ସେଇ ବର୍ଷେ ଭିତରେ ଯଦି ଭଲ ଦିଗରେ ଚାଲିଗଲା ଚାଲିଗଲା, ଯଦି ଖରାପ ଦିଗରେ ଚାଲିଗଲା ବି ହଜିଯିବ ସେ ଛୁଆ। ତେଣୁ ଏଇସବୁ କଥାକୁ ନେଇକି ଆଖି ଆଗରେ ରଖିକି ଚିନ୍ତା କରାହଉଛି ଯେ ପ୍ରକୃତରେ ଜୀବିକାଟା ହଉଛି ବହୁତ ବଡ କଥା। ବାପା ମା ଯଦି ଭଲ ଜୀବିକା ପାଇପାରିଲେ, ଭଲ ପରିଶ୍ରମିକ ପାଇପାରିଲେ, ତାହେଲେ ଛୁଆମାନେ ସେଇ ଅନୁସାରେ ଟିକେ ଉନ୍ନତି କରିପାରିଲେ।
2: ହଉ, କାର୍ଯ୍ୟକ୍ରମକୁ ଆଗେଇବା, ଆଗେ ଆସୁ ଗୋଟେ ଭଜନରୁ ଆରମ୍ଭ କରିବା।
4: ହଉ ତାହେଲେ।

0: ବର୍ତ୍ତମାନ ସମୟରେ ଆମର ଅଧିକରୁ ଅଧିକ ତାପମାତ୍ରା ବଢୁଛି ଏବଂ ଉପରଓଳି ପ୍ରାୟ କାଳବୈଶାଖୀର ବି ମଧ୍ୟ ଭୟ ରହୁଛି। ତେଣୁ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ସମସ୍ତ ଚାଷୀଭାଇମାନଙ୍କୁ ବର୍ତ୍ତମାନ ଟିକେ ସାବଧାନତାର ସହିତ ମାନେ କାମ କରିବାକୁ ହେବ। ଯେଉଁ ବିଡ଼ ତାଙ୍କର ଦେହ ଖରାପ ହେବାର ବା ଅଂଶୁଘାତ ହେବାର ଭୟ ରହୁଛି, ତେଣୁ ସେମାନେ ବଡ଼ି ଭୋରରୁ କାମ ଯଦି ଆରମ୍ଭ କରୁଛନ୍ତି ତାହେଲେ ପାଖାପାଖି ଦିନ 11:30 ପର୍ଯ୍ୟନ୍ତ ସେମାନେ କାମ କରିପାରିବେ। ତାପରେ କିଛି ସମୟ ବିରତି ନେଲା ପରେ ଉପରଓଳିକୁ ଯଦି ଝଡ଼ ବର୍ଷାର ଭୟ ନଥାଏ ତାହେଲେ ସେମାନେ ବିଲବାଡ଼ିକୁ ଯିବେ। ଯଦି ବି ଯାଉଛନ୍ତି ତାହେଲେ ନିଶ୍ଚିତ ଭାବରେ ଏଇ ଯୋଉ କାଳବୈଶାଖୀର ଭୟ ଅର୍ଥାତ୍ ପବନ ବର୍ଷା ତା ସହିତ ଘଡ଼ଘଡ଼ି ହୁଳ ବର୍ଷା ଏସବୁକୁ ଆଖି ଆଗରେ ରଖିକି ଯେତେ ପ୍ରକାର ସାବଧାନତା ଅବଲମ୍ବନ କରିବା କଥା ସେତିକିଟା ଚେଷ୍ଟା କରିବା।
1: ଆଉ ଏହି ସମୟରେ ବିଶେଷ କରି ଆମ ଘରେ ବୟସ୍କ ଏବଂ ପିଲାମାନଙ୍କର ଯତ୍ନ ଠିକ୍ ଭାବରେ ନେବା, ଯେମିତି ସେମାନେ ଅସୁବିଧାରେ ନ ପଡନ୍ତି, ସେ ଦିଗ ପ୍ରତି ଯତ୍ନବାନ ହେବା।
2: ଆମେ ନିଜେ ତ ସାବଧାନ ରହିବା, ତା ଛଡା ଆମର ଘରେ ଯୋଉ ଗୃହପାଳିତ ପ୍ରାଣୀ ସବୁ ଅଛନ୍ତି, ଛେଳି ଗାଈ ଗୋରୁ ମେଣ୍ଢା ଯାହା ସବୁ ଅଛନ୍ତି, ତାଙ୍କର କେମିତି ଯତ୍ନ ନେବା, ଅର୍ଥାତ୍ ତାଙ୍କୁ ବିଶୁଦ୍ଧ ପିଇବା ପାଣି ଦେବା, ତାଙ୍କର ଖାଦ୍ୟ ମଝିରେ ମଝିରେ ଦେବା, ଚରେଇବାକୁ ହଉଥିଲେ ସକାଳୁ 10 ଭିତରେ ତାଙ୍କୁ ଚରେଇକି ଆଣିବା ଇତ୍ୟାଦି ବିଷୟରେ
0: ତାଙ୍କୁ ଗୁହାଳ ଟିକେ ବି ଦେଖିବା।
2: ହଁ, ଗୁହାଳ କେମିତି ସଫା ସୁତରା ରହିବ, କେମିତି
0: ପବନ
2: ହଁ ଟିକେ
0: ମାତ୍ରା ଠିକ ରହିବ,
2: ଟିକେ ଥଣ୍ଡା ପରିବେଶ ରହିବ, ସେ ପାଇଁ ଟିକେ ଆମେ ବ୍ୟବସ୍ଥା କରିବା। ତ ସେ ବିଷୟରେ ଆମେ ଜଣେ

0: ଡାକ୍ତରଙ୍କୁ ପଚାରିବା ନା
1: ଆଉ ଆମେ କି ସବୁ କହିଦେଲେ ହବ ନା?
0: ହଁ, ତ ଏ ସମ୍ପର୍କରେ ଆମର ସାମାଖୁଣ୍ଟା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର କୁନ୍ଦନ କୁମାର ପଣ୍ଡା ଆମକୁ କହୁଛନ୍ତି, ତାଙ୍କଠୁ ଶୁଣିବା ଆଉ ଆମେ ବି ସତର୍କ ହବା। ତା ସହିତ ଆମର ଗୃହପାଳିତ ପ୍ରାଣୀମାନଙ୍କୁ ଆମେ ଠିକ ଭାବରେ ଯତ୍ନ ନେଲେ ଆମେ ଦୁଇ ପଇସା ଲାଭ କରିପାରିବା ଆଉ କି ଆମ କାମରେ ଆସିବ ଆଉ।
1: ଠିକ ଠିକ ସାର୍, ନମସ୍କାର।
2: ନମସ୍କାର ଆଜ୍ଞା।
1: ଆମର ଯୋଉ ମୟୂରଭଞ୍ଜର ଯେତେ 26 ଯାକ ବ୍ଲକ ରହିଛି, ଆମର ବର୍ତ୍ତମାନ ଯୋଉ ଖରାଦିନରେ ଯୋଉ ତାପମାତ୍ରା ରହୁଛି, ସେଇ ତାପମାତ୍ରାରେ କି କି ସମସ୍ୟା ହେବାର ସାର୍ ସମ୍ଭାବନା ଅଛି ବୋଲି ଆପଣ ଭାବୁଛନ୍ତି?
2: ଆମର ମୁଖ୍ୟତଃ ହଉଛି ଆମର ଗୋରୁ ଗାଈ ହଉ ବା ଆମର ପଶୁପକ୍ଷୀ ବା ଆମର କୁକୁଡ଼ା ଜାତୀୟ ଯେତିକି ଆମେ ପ୍ରାଣି ରଖୁଛୁ
1: ଆଜ୍ଞା,
2: ସେମାନଙ୍କର ମୁଖ୍ୟତଃ ହଉଛି ଯଦି ଆମେ ତାଙ୍କୁ ବାହାରେ ଛାଡ଼ୁଛୁ ତାହେଲେ ଆମର ପ୍ରଥମେ ଦେଖିବୁ ସେମାନେ ଯେମିତି ଖରା ଦାଉରୁ ମାନେ ଯେଉଁ ଟେମ୍ପରେଚର ଅଛି ସେମାନେ ଯେମିତି ବାହାରେ ନ ବୁଲନ୍ତୁ, କାହିଁକି ସେଇଟା ମାନେ ସମର ଷ୍ଟ୍ରେସ୍ ଯେଉଁଟା ହଉଛୁ, ସନ୍ଷ୍ଟ୍ରୋକ୍ ଯେଉଁଟା ଆମେ
1: ଅଂଶୁଘାତ
2: ଯେଉଁଟା ଆମେ କହୁଛୁ, ସେଇ ରୋଗଟା ବେଶୀ ମାତ୍ରା ହେଇଛି। ଯେତେ ବର୍ଷ ମୁଁ ଗତ 2-3 କଥା ଯେଉଁ ଦେଖୁଛି, ଅଂଶୁଘାତରେ ଆମେ କୌଣସି ଚିକିତ୍ସା କରିବା ପୂର୍ବରୁ ବହୁତ ମାନେ ବାର୍ଡ ଠାରୁ ଆରମ୍ଭ କରି ମାନେ ପକ୍ଷୀ ଠାରୁ ଆରମ୍ଭ କରି ଜନ୍ତୁ ପର୍ଯ୍ୟନ୍ତ ଏମିତି ଛେଳି ଏମିତି ବହୁତ କେସ୍ ଆସୁଛି, ଛେଳିମାନେ ବି ମରୁଛନ୍ତି ଅଂଶୁଘାତରେ ମରୁଛନ୍ତି, ଏବଂ ଗାଈ ବଳଦ ସମସ୍ତେ ଯେଉଁମାନଙ୍କୁ ବାହାରେ ଛାଡ଼ୁଛନ୍ତି ଦିନ ରାତି ଦିନସାରା ବାହାରେ ବୁଲୁଛନ୍ତି, ସେମାନଙ୍କୁ ସେଥିରେ ବହୁତ ପ୍ରୋବ୍ଲେମ୍ ହେଉଛି ଏବଂ ବହୁତ ରୋଗରେ ସେମାନେ ସମ୍ମୁଖୀନ ହେଉଛନ୍ତି
1: ସେ ଅଂଶୁଘାତ
2: ସହିତ। ହଁ,
1: ତେଣୁ ଆମର ଶ୍ରୋତାବନ୍ଧୁ ମାନଙ୍କୁ କହିବା କଥା, ଆମର ଯୋଉ ଚାଷୀ ଭାଇମାନେ ରଖିଛନ୍ତି ଗୃହପାଳିତ ପ୍ରାଣୀମାନଙ୍କୁ, ସେମାନେ କମସେ କମ ଖରାବେଳଟା ସେମାନେ ଆଦୌ ଗାଈ ଗୋରୁଙ୍କୁ ନ ଛାଡ଼ନ୍ତୁ, ଛେଳିକୁ ବି ନ ଛାଡ଼ନ୍ତୁ, ମେଣ୍ଢା ଗୋରୁ ମଇଁଷି ଇତ୍ୟାଦି ଯାହା ରଖିଛନ୍ତି ବିଲକୁଲ ଖରାରେ ଛାଡ଼ିବେ ନାହିଁ, ନାଇଁ କି? ଆଉ କୁକୁଡ଼ାମାନଙ୍କୁ ବି ସେମିତି ସାର୍, ଯେଉଁମାନେ ବ୍ୟବସାୟିକ ଦୃଷ୍ଟିକୋଣ ତ ରଖିଛନ୍ତି ସେମାନେ ବି ଯତ୍ନ ନେବେ, ତା ସହିତ ଯେଉଁମାନେ ଘରେ ବି 2-5 ରଖିଛନ୍ତି କୁକୁଡ଼ା, ସେମାନେ କି ଯତ୍ନ ନେଇପାରିବେ ସାର୍?
2: ସେମାନେ ଯେଉଁ ଛାଡ଼ୁଛନ୍ତି କୁକୁଡ଼ାମାନଙ୍କୁ ତ ସେମାନେ ସକାଳେ ଛାଡ଼ି ଦିଅନ୍ତି, ଆମର ଯେଉଁ ମୟୂରଭଞ୍ଜରେ ଯେଉଁ ଲୋକଙ୍କର ଯେଉଁ ଚାଲିଚଳନ ଯେଉଁ ବ୍ୟବସ୍ଥା ଅଛି ଯେଉଁମାନେ ସେମାନେ କରୁଛନ୍ତି, ସେମାନେ କ'ଣ କହୁଛନ୍ତି ସକାଳ ହେଲା ମାତ୍ରେ ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ସବୁ ଛାଡ଼ି ଦେଉଛନ୍ତି। କୁକୁଡ଼ାମାନଙ୍କୁ ଯଦି ଆପଣ ଛାଡ଼ୁଛନ୍ତି ତାଙ୍କୁ ତ ଯଦି ଆମେ ବାନ୍ଧି ଘରେ ଯଦି ରଖିପାରିବା ସବୁଠୁ ଭଲ, ଥଣ୍ଡା ପାଣି ଦେଇକି ଗୋଟେ ଘର ଭିତରେ ତାକୁ ରଖିପାରିବା, ସେଟା କିନ୍ତୁ ଆମ ଏଇ ଅଞ୍ଚଳରେ ସୁବିଧା ହେଇପାରୁ ନାହିଁ। ତେଣୁ ସେମାନେ ନିହାତି ଗଛ ମୂଳରେ ରହୁଛନ୍ତି, ଛାଇ ଜାଗାରେ ଗଛ ଭିତରେ ସେମାନେ ରହୁଛନ୍ତି, କୁକୁଡ଼ାମାନେ ରହୁଛନ୍ତି, ଆମ ଦେଶୀ କୁକୁଡ଼ା ପାଇଁ କିଛି ପ୍ରୋବ୍ଲେମ୍ ହେଉନି। କିନ୍ତୁ ପ୍ରୋବ୍ଲେମ୍ ହେଉଛି ଯେଉଁମାନେ ବ୍ୟବସାୟ ଭିତରେ ବ୍ରଏଲର କୁକୁଡ଼ା ପାଳନ କରୁଛନ୍ତି, ବନରାଜ ପାଳନ କରୁଛନ୍ତି, ସେମାନଙ୍କ ପାଇଁ ବହୁତ ଯତ୍ନ ନେବାର ଦରକାର ଅଛି। କେମିତି ଆମର ଯେଉଁ କୁକୁଡ଼ା ଘରଟା ଥଣ୍ଡା ରହିବ, କେମିତି ଥଣ୍ଡା ପବନ ଭିତରକୁ ଆସିବ, ଉପରେ ଯେମିତି ଯେଉଁ ଆମର ଅଛି ଟାଇଲ ଘର ହଉ କିମ୍ବା ଆଜବେଷ୍ଟ ଘର ହଉ ଯେଉଁ ଘର ହେଉଛି, ତା ଉପରେ ଆପଣ ନଡ଼ା ପକେଇ ପାରିବେ, ଗଛ ଡାଳ କାଟିକି କିଛି ପତ୍ର ପକେଇବେ, ଯେମିତି ଉପରେ ଥଣ୍ଡା ରହିବ,
1: ଆମର ତାପମାତ୍ରା ସନ୍ତୁଳିତ ଅବସ୍ଥାରେ ରହିବ,
2: ପୁରା ସନ୍ତୁଳିତ ହେବା ଦରକାର। କାରଣ ଯଦି ଟେମ୍ପରେଚର ବଢ଼ିଯାଉଛି ଏଥିରେ କୁକୁଡ଼ାମାନଙ୍କର ପ୍ରଡକ୍ଟିଭିଟି ମାନେ ପ୍ରଡକ୍ସନ କେପାସିଟି ମଧ୍ୟ କମୁଛି, ଅଣ୍ଡା ଦେବା କେପାସିଟି କମିବ, ତାଙ୍କର ୱେଟ୍ କମିବ, ଓଜନ କମୁଛି, ଏବଂ ମୋର୍ଟାଲିଟି ମାନେ ମୃତ୍ୟୁହାର ମଧ୍ୟ ବଢ଼ିଯାଉଛି। ଆପଣଙ୍କର କିଛି ଲକ୍ଷଣ ନ ଦେଖିକି ମଧ୍ୟ କୁକୁଡ଼ାମାନେ ଏଇ ସମର ଷ୍ଟ୍ରୋକ୍ରେ ବା ସନ୍ଷ୍ଟ୍ରୋକ୍ରେ ବହୁତ ମରିବାକୁ ମରୁଛନ୍ତି।
1: ଏଇ ବ୍ରଏଲର କୁକୁଡ଼ା ଯୋଉଟାକୁ କହିଲେ ଆପଣ ବା ବନରାଜା କୁକୁଡ଼ା ବିଶେଷ କରି, ନାଇଁ କି?
2: ଆଜ୍ଞା ଆଜ୍ଞା
1: ଆଜ୍ଞା। ଆମର ଦେଶୀ ଭେରାଇଟିର ତାଙ୍କର ଟିକେ
2: ସେମାନେ
1: ସହନଶକ୍ତି ଅଛି, ତା ବାଦ ସେମାନେ ଜାଣିକି ସେଇ ସମୟରେ ଛାଇରେ ବି ରହିଯାଉଛନ୍ତି, ନାଇଁ କି? ଆଉ ଛେଳି ଯୋଉମାନେ ପାଳନ କରୁଛନ୍ତି ସେମାନେ କଣ କରିବେ?
2: ଆଉ ଗୋରୁ ଗାଈ କଥା ଯେଉଁ କହୁଥିଲେ, ଆମେ ଖରାଦିନ ପୁରା କହିଦେଉଛୁ ଆପଣ ସକାଳ 5-6 ଛାଡ଼ନ୍ତୁ, ମ୍ୟାକ୍ସିମମ୍ ଦିନ 9-10 ଭିତରେ ଆପଣ ଘରକୁ ନେଇ ଆସନ୍ତୁ, ଗୁହାଳକୁ ନେଇ ଆସନ୍ତୁ। ଯଦି ବି ଆପଣ ଚାହିଁବେ ପୁଣି ଉପରବେଳା ଦିନ 4-6 ପର୍ଯ୍ୟନ୍ତ ମଧ୍ୟ ଆପଣ ତାଙ୍କୁ ବୁଲେଇ ପାରିବେ, ଏବଂ ସେହି ସମୟରେ ଥଣ୍ଡା ପାଣି ଦିଅନ୍ତୁ ଏବଂ ମିନେରାଲ ମିକ୍ସଚର ବିଭିନ୍ନ ଧାତବ ଲବଣ ଯୁକ୍ତ ପାଣି ଦିଅନ୍ତୁ, ଦାନା ଟିକେ ଖାଦ୍ୟ ଦିଅନ୍ତୁ, ପୁଷ୍ଟିକର ଜାତୀୟ ଖାଦ୍ୟ ଦିଅନ୍ତୁ, ଯାହାଫଳରେ ତାଙ୍କ ଶରୀର ସୁସ୍ଥ ରହିବ ଏବଂ ସେଇ ଯେଉଁ ଅଧିକ ଟେମ୍ପରେଚର ତାପମାତ୍ରା ବଢ଼ିଯାଉଛି ସେଟାକୁ ସେମାନେ ମେଣ୍ଟେନ୍ କରିପାରିବେ, ତାପମାତ୍ରାକୁ ସେମାନେ ରଖିପାରିବେ।
1: ତେବେ ଏଇ ଯେଉଁ ପାଳ ବା କୁଟାର ଅଭାବ ଯୋଗୁଁ ଅନେକ ଚାଷୀ ଭାଇ ଆମର ଏଜବେଷ୍ଟ ହଉ ବା ଟାଇଲ ହଉ ବା ଖପର ହଉ ବା ଟିଣ ହଉ ଏଇଗୁଡ଼ାକ ପକେଇ ଦେଇଛନ୍ତି ବର୍ତ୍ତମାନ ଗୁହାଳରେ, ବା ଯୋଉ ଜନ୍ତୁ ସେମାନେ ରଖିଛନ୍ତି ବା ପ୍ରାଣୀ ରଖିଛନ୍ତି ଗୁହାଳଟା ସେଇଥିରେ ବନେଇ ଦେଉଛନ୍ତି, ତେଣୁ ତାପମାତ୍ରା ଟିକେ ବଢ଼ିଯାଉଛି ସେମାନଙ୍କୁ। ଆପଣ କହୁଛନ୍ତି ଯେ ଉପରେ ଟିକେ ସେଇ ସମୟରେ କମ୍ ସେ କମ୍ ଟିକେ ନଡ଼ା ପକେଇଦେବେ ବା ଡାଳ ପକେଇଦେବେ, ଆଉ ନଡ଼ିଆ ଗଛର ଯୋଉ ବାହୁ ହେଲା ସେଇଟା ବି ପକେଇ ଦେଇପାରିବେ, ଯାହାଫଳରେ ଟିକେ ତାପମାତ୍ରା କମିଯିବ। ଆଚ୍ଛା, ତା ବାଦ ଗୁହାଳରେ ଆମେ ଯେମିତି ବିଭିନ୍ନ ଘର ମାନଙ୍କରେ ଏବଂ କାର୍ଯ୍ୟାଳୟ ମାନଙ୍କରେ ବେଣାଚର ବା ଖସ ଖସ ଇତ୍ୟାଦି ବ୍ୟବହାର କରୁଛୁ ଏବଂ ପାଣିରେ ଭିଜେଇ ଦେଉଛୁ, ସେହିପରି ଭାବରେ ଗୁହାଳରେ ଆମେ ଅଖା ଝୁଲେଇକି ଟିକେ ସେଥିରେ କିଛି ଲାଭ ପାଇପାରିବା?
2: ନିହାତି ନିହାତି, ସେଟା ଭଲ କଥା କହିଲେ ଆପଣ। ଆମେ ତାପମାତ୍ରା ଯେଉଁ କମିବା କଥା କହୁଥିଲେ, ଆମେ ଯେଉଁ ଯେଉଁ କୁକୁଡ଼ା ଘର ହଉ ବା ଛେଳି ଘର ବା ଗାଈ ଗୁହାଳ ହଉ ଯାହା କଥା କହୁଛେ, ଆମେ ସେ ସାଇଡ୍ରେ ଯେଉଁଟା କହୁଛନ୍ତି କାନ୍ଥ ଇଏରେ ଯେଉଁଟା ଆମେ
1: ଆସିବା
2: ପାଇଁ ବେଣାଚେର ହଉ ବା ଆମର ଅଖାକୁ ଭିଜେଇକି ତାକୁ ସବୁବେଳେ ଓଦାକୁ ରଖିବା ଦରକାର, ଏବଂ ଘର ଭିତରେ ଫ୍ୟାନ୍ର ବ୍ୟବସ୍ଥା କରିବା ଦରକାର, ଯେମିତି ସବୁବେଳେ ଭେଣ୍ଟିଲେସନ୍ ହଉଥିବ, ଥଣ୍ଡା ପବନ ରହୁଥିବ, ଆଉ ଉପରେ ତ

0: କିନ୍ତୁ ଆମ ନଡ଼ା ଦେବେ, ନଡ଼ା ଉପରେ ମଧ୍ୟ ଉପରକୁ ମଧ୍ୟ ଆପଣ ପାଣି ଛାଟିବେ, ଦିନ ଥରେ ଦୁଇ ଥର କରି ପାଣିରେ ଓଦା କରିବା ନିହାତି ତାଙ୍କୁ ଦରକାର।
1: କାରଣ ଆମ ଘରେ ବି ତ ଆମେ ସମସ୍ତେ କାମରେ ବାହାରିଗଲେ ବି ଜଣେ ଦୁଇ ଜଣ ହେଲେ ବି ଘରେ ରହୁଛନ୍ତି, ସେମାନେ ହୁଏତ ସେ କାମଟା କରିପାରିବେ। ଆଉ ଏଇ ସମୟରେ କିଛି ଭ୍ୟାକ୍ସିନ୍ ଦିଆଯାଏ କି ସାର? ଏଇ ଯୋଉ ବର୍ତ୍ତମାନ ସମୟରେ ଏଇ ଧରି ନିଅନ୍ତୁ ମାର୍ଚ୍ଚ ମାସ ସରିଲା ବା ଏପ୍ରିଲ ମାସ ହେଲା, ଏଇ ସମୟରେ ଆମେ କିଛି ଭ୍ୟାକ୍ସିନ୍ ଦେବାର ବ୍ୟବସ୍ଥା କରୁଛେ କି?
0: ନିହାତି ଭ୍ୟାକ୍ସିନ୍, ଆମର ଭ୍ୟାକ୍ସିନ୍ ତ ମୁଖ୍ୟତଃ ଆମେ ଏଇ ସମୟରେ ଦେଉ, କାରଣ ବର୍ଷା ଦିନ ପୂର୍ବରୁ ଆମକୁ ସବୁ ଭ୍ୟାକ୍ସିନ୍ ଦେବା ପାଇଁ ପଡିବ। ବର୍ଷା ଦିନରେ ସବୁ ରୋଗ ଯୋଉଟା ଗୋରୁ ଗାଈ କଥା ହଉ ବା ଛେଳିମାନଙ୍କ କଥା ହଉ, ସମସ୍ତଙ୍କୁ ବହୁତ ରୋଗ କିଛି ଅଛି, ଯେଉଁ ସାଣ, ବଜବଜିଆ, ପିପିଆର, ଏଣ୍ଟୋଟକ୍ସିମା, ବହୁତ କିଛି ରୋଗ ଅଛି ଯୋଉଟା ବର୍ଷା ଦିନରେ ହୁଏ। ତେଣୁ ବର୍ଷା ଦିନ ପୂର୍ବରୁ ଏ ଆମର ଏପ୍ରିଲ ଆଉ ମେ ମାସରେ ଆମେ ସେମିତି କ୍ୟାଲେଣ୍ଡର କରିଦେଇଛୁ। କ୍ୟାଲେଣ୍ଡର ଅନୁସାରେ ଆମେ ପ୍ରତି ଗାଁ ଗାଁରେ ଭ୍ୟାକ୍ସିନ୍, ଆମର ଯୋଉ ମୋବାଇଲ ଭେଟେନାରୀ ୟୁନିଟ୍ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯୋଉ ଯାଉଛି ଗାଡ଼ିଟା, ସେ ଗାଡ଼ି ମାଧ୍ୟମରେ ଆମର ଯୋଉ ଷ୍ଟାଫ ମାନେ ଅଛନ୍ତି, ପଶୁଧନ ନିରୀକ୍ଷକ, ଆମର ଯୋଉ ଗମିତ୍ର ପିଲାମାନେ, ଗୋପାଳ ପିଲାମାନେ ଅଛନ୍ତି, ସେମାନେ ଗାଁ ଗାଁ ବୁଲି ସବୁ ଭ୍ୟାକ୍ସିନ୍ କରିବା ପାଇଁ ଯେଉଁ ପ୍ରୋଗ୍ରାମ କରାଯାଇଛି ସେ ଅନୁସାରେ ସବୁ ଭ୍ୟାକ୍ସିନ୍ କରାଯିବ। ଏବଂ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରାଯାଉଛି, ଚାଷୀ ଭାଇମାନଙ୍କୁ, ସେମାନେ ଆମକୁ ସହଯୋଗ କରନ୍ତୁ ଏବଂ ଟିକା ଦେବାର ବ୍ୟବସ୍ଥା ଆମେ ଯେଉଁ ଯାଉଛୁ ଆମକୁ ସହଯୋଗ କଲେ ଆମେ 100% ସବୁ ଗାଁରେ ଟିକା ଦେଇପାରିବୁ।
1: ଆଚ୍ଛା, ଏଇ ଯୋଉ ସନ୍ଧ୍ୟା ହେଇଗଲା ପରେ ବିଶେଷ କରି ଆମର ଯୋଉ ଭାଇମାନେ ଜର୍ସି ଗାଈ ଗୋଟେ ଦୁଇଟା ରଖିଛନ୍ତି କି ବ୍ୟବସାୟିକ ଭିତରେ ଅଧିକା ବି ରଖିଛନ୍ତି, ସେମାନେ ସନ୍ଧ୍ୟା ହେଲା ପରେ ଆଉ ଥରେ ଟିକେ ଧଙ୍କନ୍ତି? ଆମେ ଦେଖୁଛୁ ପ୍ରାୟ ଗୁହାଳ ମାନଙ୍କରେ ଧଙ୍କୁଛନ୍ତି ଏଇ ଖରା ହେବା ପରେ, ସେମାନେ ଆଉ ଥରେ ଗାଧେଇ ଦେଇପାରିବେ ସାର?
0: ନିହାତି ଆମେ ଗାଧେଇବା ପାଇଁ ବ୍ୟବସ୍ଥା କରୁଛୁ। ଏବେ ଯୋଉ ଟେମ୍ପରେଚର ଯୋଉ ଟିକେ କମ ଅଛି ସେ ଅନୁସାରେ ଆମେ କହୁଛୁ ଦିନକୁ ଥରେ ଲେଖା ଗାଧେଇ ପାରିବେ, ସକାଳେ କିମ୍ବା ଉପରବେଳେ ଦିନକୁ ଥରେ ଗାଧନ୍ତୁ। କିନ୍ତୁ ଯେତେବେଳେ ଟେମ୍ପରେଚର ବଢି ବଢି ଯାଉଛି, 45-46 ଡିଗ୍ରୀ ହେଉଛି, ସେତେବେଳେ ମୁଖ୍ୟତଃ ଜର୍ସି ଗାଈମାନେ ଆମର ଏଇ ଉତ୍ତାପ ସହ୍ୟ କରିପାରନ୍ତି ନାହିଁ। ଆମର ଦେଶୀ ଗାଈଙ୍କର ସେଟା ଅଭ୍ୟାସ ଅଛି, ସେମାନେ ସହ୍ୟ କରିପାରୁଛନ୍ତି, ତାଙ୍କର ରେଜିଷ୍ଟାନ୍ସ ପାୱାର ଅଛି। କିନ୍ତୁ ଜର୍ସି ଗାଈମାନଙ୍କ ପାଇଁ ଆମକୁ ଦିନର 2 ଥର ତ ମିନିମମ୍ ଦରକାର, ଏମିତି ଦରକାର ପଡ଼ିବ ଦିନ 3 ଥର ପର୍ଯ୍ୟନ୍ତ ଗାଧେଇବା ପାଇଁ ପଡ଼ିବ। ଫ୍ୟାନ୍ର ବ୍ୟବସ୍ଥା ତ କରାହେଇଥିବ ଏବଂ ତାଙ୍କୁ 2-3 ଥର ନ ଗାଧେଇଲେ ସେମାନେ ଉତ୍ତାପ ସହ୍ୟ କରିପାରିବେ ନାହିଁ।
1: ଆଜ୍ଞା, ଆଉ ଖାଇବାରେ କିଛି ପରିବର୍ତ୍ତନ କରିପାରିବା ଗାଈମାନଙ୍କର, ବିଶେଷ କରି ଉତ୍ତାପ ଦୃଷ୍ଟିରୁ ହଉ ବା ତାଙ୍କ ଦେହ ଖରାପକୁ ଆଖି ଆଗରେ ରଖିକି ହଉ, ଆମେ କିଛି ପରିବର୍ତ୍ତନ କରିବା ଦରକାର ଖାଦ୍ୟରେ?
0: ନିଶ୍ଚୟ ନିଶ୍ଚୟ ଖାଦ୍ୟରେ ପରିଣତ କରିବା ପାଇଁ ପଡ଼ିବ। ଆମେ ତ ପ୍ରଥମେ କହିଥିଲି ଯେ ଥଣ୍ଡା ପାଣିର ବ୍ୟବସ୍ଥା ଆପଣ ସବୁବେଳେ କରିବା ଦରକାର, ଏବଂ ଆମର ଧାତବ ଲବଣ ଯୁକ୍ତ କିଛି ଖାଦ୍ୟ ବା ମିନେରାଲ ମିଶ୍ର ଯେଉଁ ଅଛି ତାଙ୍କୁ ଖାଦ୍ୟରେ ମିଶାଇବା ଦରକାର, ଏବଂ ଘାସ ନଡ଼ାର ବ୍ୟବସ୍ଥା ଅଧିକ କରିବା ଦରକାର, ଏବଂ ଦାନା ଯେଉଁ ଦେଉଛୁ ଦାନା ମଧ୍ୟ ଆମେ ତାଙ୍କୁ ଦେବୁ, କିନ୍ତୁ ଟିକେ ଡିଭାଇଡେଡ୍, ଅଳ୍ପ ଅଳ୍ପ ତାଙ୍କୁ ଦେବୁ। ଅଧିକ ଅତ୍ୟଧିକ ଯଦି ଦାନା ଖାଉଛନ୍ତି ତାଙ୍କର ମଧ୍ୟ ଟିକେ ପ୍ରୋବ୍ଲେମ୍ ହେଉଛି, ଇଣ୍ଡାଇଜେସନ୍ ପ୍ରୋବ୍ଲେମ୍ ହେଉଛି ଖରା ଦିନରେ, ମାନେ ହଜମ ଠିକ୍ ହେଇପାରୁନାହିଁ। ତେଣୁ ଖାଦ୍ୟକୁ ଟିକେ କଣ୍ଟ୍ରୋଲ କରିକି ଆମେ ଖାଦ୍ୟ ଯଦି ଦେଇପାରିବୁ ତାହେଲେ ବହୁତ ଭଲ ହେବ।
1: ତାହେଲେ ସମୁଦାୟ ହିସାବରେ ଆଉ ଆପଣଙ୍କର ଯୋଉ ଅଭିଜ୍ଞତାରୁ ଆପଣ ଜାଣୁଛନ୍ତି ଆଉ କୋଉଟା ଅଭାବ ରହିଯାଉଛି ଯୋଉଟାକି ଆମର ଚାଷୀ ଭାଇମାନଙ୍କୁ ବା ଶ୍ରୋତା ବନ୍ଧୁମାନଙ୍କୁ ସଚେତନ ତଥା ମନେ ପକେଇବା ପାଇଁ ଆପଣ କହିବେ, ସନ୍ଦେଶ ଦେବେ?
0: ମୁଖ୍ୟତଃ କହିଲି ଆପଣ ଯୋଉ ଖରା ଯୋଉ କଥା ବି ହେଇଥିଲେ, ଆମେ ସକାଳେ ଯୋଉ ଗୋରୁ ଗାଈ ଛାଡ଼ୁଛୁ ଶୀଘ୍ର ଆପଣ ନେଇ ଆସନ୍ତୁ, ଏବଂ ତାଙ୍କୁ ଯେମିତି ଥଣ୍ଡା ଜାଗାରେ ରଖନ୍ତୁ। ଯଦି ବି କିଛି ଆମ ସୁବିଧା ଅଛି, ଧରନ୍ତୁ ଗୋରୁ ଗାଈ ଛାଡୁଛନ୍ତି, ମାନେ କ'ଣ ପାଇଁ ଛାଡୁଛନ୍ତି, କିଛି ଖାଦ୍ୟ ନାହିଁ ଘରେ, ତେଣୁ ଖାଦ୍ୟର ବ୍ୟବସ୍ଥା ଯଦି ଆମେ କରିପାରିବା ତାଙ୍କ ପାଇଁ ତାହେଲେ ଆମେ ଆକୁ ଛାଡ଼ିବା ପାଇଁ ମଧ୍ୟ ପଡ଼ିବ ନାହିଁ। ତେଣୁ ସେଥିପାଇଁ ଆମର ଏବେ ଆମର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଆମର ଜିଲ୍ଲା ପ୍ରଶାସନର ଯେଉଁ ଆମ କଲେକ୍ଟର ମହୋଦୟ, ସେମାନେ ମଧ୍ୟ ଚାହୁଁଛନ୍ତି ଆମର MGNRI ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଘାସ ଚାଷର ବହୁତ ବ୍ୟବସ୍ଥା, ବହୁତ ସୁଯୋଗ ଲୋକମାନଙ୍କୁ ଦିଆଯାଉଛି। ତେଣୁ ଆମର ଯେଉଁ ଗାଈ ଚାଷୀମାନେ ଅଛନ୍ତି ସେମାନେ ଘାସ ଚାଷ କରନ୍ତୁ, ଘାସ ଚାଷ ଯଦି ଆମେ କରିପାରିବା, ସଫିସିଏଣ୍ଟ ଘାସ ଯଦି ଆମେ କରିପାରିବା ତାହେଲେ ଆମ ଗୋରୁ ଗାଈଙ୍କୁ ଆମକୁ ବାହାରେ ଛାଡ଼ିବା ପାଇଁ ପଡ଼ିବ ନାହିଁ। ତେଣୁ ଆମର
1: ଏବଂ ତାଙ୍କର ଯୋଉ ପୁଷ୍ଟି ସାଧନ ପାଇଁ ଯାହା ଦରକାର ବିଶେଷ କରି ସବୁଜ ଘାସ,
0: ଆଜ୍ଞା,
1: ସେଇଟାର ବ୍ୟବସ୍ଥା ହେଇପାରିବ ନାହିଁ, ସେଟା ବି ଆମ ଚାଷୀ ଭାଇମାନେ ମନେ ରଖିବା ଉଚିତ, ଆମର ଶ୍ରୋତା ବନ୍ଧୁମାନେ ଜାଣିବା ଉଚିତ। କାରଣ ଆମେ ଯେତେ ପ୍ରକାରର କୃତ୍ରିମ ଖାଦ୍ୟ ବା ତିଆରି ହେଇଥିବା କମ୍ପାନୀ ଖାଦ୍ୟକୁ ଆମେ ଦେଲେ ମଧ୍ୟ ପରିପୂରକ ଖାଦ୍ୟ ପାଇଁ ଆମକୁ ସବୁଜ ଘାସର ଆବଶ୍ୟକତା ରହିଛି, ଆମ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ, ଏପରିକି ଛେଳିମାନଙ୍କୁ ବି ଆମେ ସେ ଘାସ ତ ଦେଇପାରିବା। ତେଣୁ ଆମର ଛେଳି ହଉ, ମେଣ୍ଢା ହଉ, ମଇଁଷି ହଉ, ଗାଈ ହଉ, ସମସ୍ତଙ୍କର ବା ବଳଦ ଆଉ ଆମର ପଣ୍ଡା ସମସ୍ତଙ୍କ ପାଇଁ ଆମେ ସବୁଜ ଘାସର ବ୍ୟବସ୍ଥା କରିପାରିବା। ତେଣୁ ତା ପାଇଁ ଯୋଉ ସରକାରୀ ସୁବିଧା ସୁଯୋଗ ରହିଛି ତାର ସୁଯୋଗ ନେବା ଉଚିତ, ଏବଂ ଘର ଆମର ଯେଉଁଠି ସୁବିଧା ଅଛି ଆମେ ଘାସ ଚାଷ କଲେ ଆମର ସେ ଆବଶ୍ୟକତା ପୂରଣ ହେବ। ତା ସହିତ ଆମର ଯୋଉ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମକୁ ଯୋଉ ଅଧିକା ଖର୍ଚ୍ଚ କରତେ ପଡୁଥିଲା ଖାଦ୍ୟ ପାଇଁ ସେଇଟା ବି କମିଯିବ। ଯାହା ହଉ, ଆପଣ ଆମର ଶ୍ରୋତାବନ୍ଧୁମାନଙ୍କ ଜାଣିବା ସକାଶେ ବା ମନେ ପକେଇବା ସକାଶେ ଅନେକ କଥାବାର୍ତ୍ତା ହେଲେ, ବିଶେଷ କରି ଖରାଦିନରେ ଆମେ ଗୃହପାଳିତ ପ୍ରାଣୀମାନଙ୍କର ତଥା ପକ୍ଷୀମାନଙ୍କର କିପରି ଭାବରେ ଯତ୍ନ ନେବା ଏବଂ ତାଙ୍କୁ କିପରି ଭାବରେ ପରିପୂରକ ଖାଦ୍ୟ ଦେବା, ପୁଷ୍ଟିକର ଖାଦ୍ୟ ଦେବା, ତାଙ୍କ ଦେହ ଠିକ୍ ରଖିବା, ଏବଂ ସେମାନଙ୍କର ଯଦି ଦେହ ଠିକ୍ ରହେ ଆମର ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଆମେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ଯୋଉ ବୁଝେଇକି କହିଲେ ସେଥିପାଇଁ ଆକାଶବାଣୀ ବାରିପଦା ତରଫରୁ ଏବଂ ଆମର ଶ୍ରୋତାବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର ଆଜ୍ଞା।
2: ହଉ, ଆଲୋଚନା ବହୁତ କଥା ହେଲା, ଏଥର ଆସ ଗୋଟେ ଗୀତ ଶୁଣିବା ଆଉ।

0: ଆସ ଆସ ଆମର କାର୍ଯ୍ୟକ୍ରମ ସବୁଦିନ ଚାଲିଛି। ଆମର ଭାଇମାନଙ୍କୁ କହିବା କଥା, ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବା କଥା ଯେ ଆମର କାର୍ଯ୍ୟକ୍ରମରେ ଆପଣ ଯଦି କୌଣସି ଦିଗ ପ୍ରତି ଆଉ ଭାବୁଛନ୍ତି ଯେ ଆମେ ପହଞ୍ଚି ପାରୁନୁ ବା ଆମେ ସେ କଥା ଆଲୋଚନା କରୁନୁ ଉତ୍ଥାପନ କରୁନୁ, ତାହେଲେ ଆମକୁ ଦ୍ୱିଧାଡ଼ିରେ ଲେଖନ୍ତୁ। ଆଉ ଆମେ ଯେଉଁ କାର୍ଯ୍ୟକ୍ରମ କରୁଛୁ ତା ଉପରେ ବି ମତାମତ ଦେଇକି ଆପଣ ଧାଡ଼ିଏ ଦ୍ୱିଧାଡ଼ି ଆମ ପାଖକୁ ଲେଖିପାରିବେ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶ୍ରୋତାବନ୍ଧୁ, ଏଠି ରଖୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନା ଥିଲେ ସୁବିନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ହାକିମ ବାବୁ, ଗାଇଛନ୍ତି ଅନୁରାଧା ପଡ଼ୱାଲ।

ପରବର୍ତ୍ତୀ କଥାଚିତ୍ର ଅସାର ଆକାଶ ଗାଇଛନ୍ତି ଆରତୀ ମୁଖାର୍ଜୀ। ଶୁଣନ୍ତୁ ଅସାର ଆକାଶ କଥାଚିତ୍ରରୁ।

ଶ୍ରୋତାବନ୍ଧୁ ଏଇଠି ରଖୁଛୁ ଆଜିର ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ କଣ୍ଠ ତାଙ୍କର ରଜନୀକାନ୍ତ ନାୟକଙ୍କ ରଚନା

ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଆଜିର। ଶ୍ରୋତା ବନ୍ଧୁ, ପରବର୍ତ୍ତୀ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର, କଣ୍ଠରେ ତାଙ୍କର ବସନ୍ତରାଜ ସାମଲଙ୍କ ରଚନା।

ଶ୍ରୋତାବନ୍ଧୁ, ଏଠାରେ ଖୁଚୁ ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣନ୍ତୁ ଖିଲାଡ଼ି କଥାଚିତ୍ରରୁ ଏହି ଗୀତଟି। ଗାଇଛନ୍ତି ଅଭିଜିତ ଏବଂ ଆଲକା ୟାଗ୍ନିକ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ଶ୍ରୋତାବନ୍ଧ ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ ଆଜି ଶୁଣିପାରିବେ ପାଲା ଗୀତ ପରିବେଷଣ କରିଛନ୍ତି ଚନ୍ଦ୍ରାବତୀ ଗୁରୁଚରଣ ଷଡ଼ଙ୍ଗୀ ଏବଂ ସାଥୀ କଳାକାରମାନେ ଆଜିର ବିଷୟବସ୍ତୁ ରହିଛି ଚନ୍ଦ୍ରାବତୀ ହରଣ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ହେଲେ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ
2: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ ଉଷାର ସିଲେଇ ମେସିନ ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ ହଣ୍ଡା କମ୍ପାନୀର ପମ୍ପସେଟ ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ ପାୱାର ୱିଡର ଘାସ କଟା ଯନ୍ତ୍ର ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଯେଠେ ସବୁ ରକମ ସୁବିଧା ମିଳୁଛି
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ ବାରିପଦାର ଅତି ପରିଚିତ ଦୋକାନ ପରା
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ ଟ୍ରାଫିକ ସ୍କୋୟାର ତିନିକୁଣିଆ ଛକ ବାରିପଦା
2: ତାହେଲେ ଯିବା ନା କି କହୁଛ
1: ଚାଲ

ବନ୍ଧୁ ଲକ୍ଷ୍ୟ ଦେବେ, ମର୍ତ୍ତ୍ୟପୁରର ଦିତି ଗୋବିନ୍ଦ ସଦୃଶ୍ୟ ଗୁରୁକୁଳ ରାଜା ଦୁର୍ଯ୍ୟୋଧନ ହସ୍ତିନା ରାଜ୍ୟରେ ବସତି ସ୍ଥାପନ କରିଅଛନ୍ତି। ଲକ୍ଷ ଲକ୍ଷ ଜନପ୍ରଜା ଅଚଳାଚଳ ଧନ ସମ୍ପତ୍ତି ତଥା ଏକଶହ ଶକ୍ତିଶାଳୀ ଭାଇମାନଙ୍କୁ ନେଇ

ରୂପରେ ଚନ୍ଦ୍ର ସମକକ୍ଷ ନ ହେବାରୁ ଦୁର୍ଯ୍ୟୋଧନ ଝିଅଟିର ନାମ ଚନ୍ଦ୍ରାବତୀ ଦେଲେ। ଏହି ଚନ୍ଦ୍ରାବତୀ ବର୍ତ୍ତମାନ ନବ ଯୌବନ ସମ୍ପର୍ଣ୍ଣା। ଏହି ନବ ଯୌବନ ସମ୍ପର୍ଣ୍ଣା ଚନ୍ଦ୍ରାବତୀକୁ ବିବାହ ଦେବା ପାଇଁ ଦୁର୍ଯ୍ୟୋଧନ ସଦାସର୍ବଦା ଚିନ୍ତାରେ ଥିଲେ। କାରଣ ରାଜା ଦୁର୍ଯ୍ୟୋଧନକୁ ଭୟ କରି କୌଣସି ରାଜକୁମାର ଚନ୍ଦ୍ରାବତୀକୁ ବିବାହ ହେବା ପାଇଁ ଆଗେଇ

0: ଏଇଠି ପ୍ରମାଣ କରୁଛନ୍ତି ସନ୍ଧ୍ୟା ସମୟ ପୂର୍ବ ଦିଗରୁ ପୂର୍ଣ୍ଣିମାର ଚନ୍ଦ୍ର ଧୀରେ ଧୀରେ ଉଙ୍କି ମାରୁଛନ୍ତି। କାର୍ତ୍ତିକ ମାସର ପୂର୍ଣ୍ଣିମା ଜହ୍ନଙ୍କୁ ଦେଖି ନା ନାଇଁ ଦୁର୍ଯ୍ୟୋଧନର ଝିଅ ଚନ୍ଦ୍ରାବତୀ ତାର ସଖୀ ମାନଙ୍କୁ ନେଇ ପୁଷ୍ପ ଉଦ୍ୟାନରେ ପ୍ରବେଶ କରୁଅଛି। ଚନ୍ଦ୍ରାବତୀ ସଖୀ ମାନଙ୍କ ସଙ୍ଗରେ ଖେଳିବା ସମୟରେ ଯୌବନ ଜୋରରେ ଘାରି ହୋଇ ସଖୀ ମାନଙ୍କୁ ନାନା ଅଙ୍ଗ ବିହାର ଦେଖାଇବାରୁ ସଖୀ ମାନେ ତାର ମନ କଥା ଜାଣିପାରି କହିଲେ, ଆଗ ଜେମା ତମେ କଣ କିଛି ଜାଣିନା?
1: କଣ ଜାଣିଛି ବା?
0: ବୋଲେ କେଉଁ

ଏ ପୁଅଟିକି ଯଦି ତୁ ବିବାହବୁ ସ୍ୱର୍ଗ ସମ୍ପଦ ଲାଭ କରିବୁ, ସୁଖରେ କାଳ ଅତିପାତ କରିବୁ। ନାରଦଙ୍କ କଥାରେ ଚନ୍ଦ୍ରାବତୀ ସାମ୍ବର ଚିତ୍ରପଟକୁ ଦେଖି ପ୍ରେମରେ ବିଭୋର ହୋଇପଡିଲା ଏବଂ ସାମ୍ବଙ୍କ ବିଷୟରେ ସମସ୍ତ ବୃତ୍ତାନ୍ତ ଜାଣିବା ପାଇଁ ଉଦ୍ବେଗ ମୁନା ହେଲେ। ନାରଦ ସାମ୍ବଙ୍କ

ବର୍ଷି ଆପଣ ଜାଣିନାହାନ୍ତି କି ମୋ ବାପା ସ୍ୱୟଂବର ସଭାର ଆୟୋଜନ କରିଛନ୍ତି। ଯଦି ଦ୍ୱାରକା ଅଧିପତି ପୁତ୍ର ସାମ୍ବ ମୋ ସ୍ୱୟଂବର ସଭାକୁ ଆସିବେ ତେବେ ମୁଁ ତାଙ୍କୁ ସେଇ ସ୍ୱୟଂବର ସଭାରେ ନିଶ୍ଚୟ ବରଣମାଳା ଦେବି। ନାରଦ କହିଲେ, ଆରେ ଝିଅ, ମୁଁ ତ ସେଇଥିପାଇଁ ଆସିଛି, ତେଣେ ତତେ ଜଣେଇ ଦେବା ପାଇଁ। କିନ୍ତୁ ବଡ ଦୁଃଖର ବିଷୟ, ତୋ ବାପା କଣ କରିଛି ଜାଣିଛୁ? ମାନଗୋବିନ୍ଦ କୃଷ୍ଣଙ୍କୁ ଜଣେ ଗୋରକ୍ଷକ ପାତକୀ ମିଥ୍ୟା ପ୍ରବଞ୍ଚକ ବୋଲି ଘୃଣା କରି ଏ ସ୍ୱୟଂବର ସଭାକୁ ନିମ

ବିପଦ କହିଲେ ତେବେ ମା ତୁ ଗୋଟେ କାମ କର, ନିଜେ ଗୋଟିଏ ଚିଠି ଲେଖେ ସାମ୍ବ ପାଖକୁ। ହଁ, ତୁ ଚିଠିଟିଏ ବା ପତ୍ରଟିଏ ତୁ ଲେଖେ ସାମ୍ବଙ୍କ ପାଖକୁ, ପତ୍ରଟିଏ ଲେଖୁଥିବା ଆଜ୍ଞା ଚନ୍ଦ୍ରାବତୀ।

ନାରଦ ମହର୍ଷି ପତ୍ରଖଣ୍ଡିକ ଧରି କନ୍ୟାକୁ ଆଶୀର୍ବାଦ କରି ଦ୍ୱାରବତୀ କଟକ ଅଭିମୁଖେ ଯାତ୍ରା କଲେ। ଦ୍ୱାରବତୀ କଟକରେ ନାରଦ ପହଞ୍ଚି ଦେଖିଲେ କୃଷ୍ଣଙ୍କର ପୁଅମାନେ ବଗିଚାରେ ଖେଳୁଛନ୍ତି। ନାରଦଙ୍କୁ ଦେଖି କୃଷ୍ଣଙ୍କର ପୁଅମାନେ ଯେତେବେଳେ ପ୍ରଣିପାତ କଲେ ବା ମୁଣ୍ଡିଆ ମାରିଲେ, ନାରଦ ପିଲାମାନଙ୍କୁ ଆଶୀର୍ବାଦ କରନ୍ତେ।

ଖଣ୍ଡିକ ପାଠ କରି କହିଲେ ଦେବର୍ଷି ନାରଦ ତମର ଅଡୁଆ କଥା ହେଇଗଲା। ମୋ ବାପା ଯଦି ଏ କଥା ଜାଣିବେ କଣ ଭାବିବେ? ମୁଁ ମନକୁ ମନକୁ ଯାଇକି ବାହାହେବି। ଚନ୍ଦ୍ରାବତୀ ମୋ ପାଖକୁ ଚିଠି ଦେଇଛି, ପତ୍ର ଦେଇଛି। ନାରଦ ସେଇଠି କହୁଛନ୍ତି, ଆରେ ବାପା ଧୈର୍ଯ୍ୟ ଧର, କିଛି ଚିନ୍ତା କରନା, ମୁଁ ଅଛି।

0: ରୁ କିଛି ଦୂରରେ ଥୁଆ ହେଇଥିବା ମେଢ ପାଖରେ, ଚନ୍ଦ୍ରାବତୀ ମେଢ ପାଖରେ ନାଇଁ ଛାଡିଦେଲେ କାହାକୁ?
1: ଶାମ୍ବଙ୍କୁ।
0: ଆଜ୍ଞା, ଛାଡି ଅଦୃଶ୍ୟ ହେଇଗଲେ। ଯେତେବେଳେ ଚନ୍ଦ୍ରାବତୀ ପୁଣି ମେଢ ନିକଟକୁ ଆସିକି ପହଞ୍ଚିଲେ, ଦେଖିବାକୁ ପାଇଲେ କୃଷ୍ଣଙ୍କର ପୁଅ ଶାମ୍ବ ସେଠାରେ ଛିଡ଼ା ହୋଇ ଅଛନ୍ତି। ଚନ୍ଦ୍ରାବତୀ କେମିତି ଚିହ୍ନିଲେ ନା? ନାଇଁ, ନାରଦ ଦେଇଥିବା ପୂର୍ବ ଚିତ୍ରପଟ, ମା ମଙ୍ଗଳାଙ୍କର ଆଶୀର୍ବାଦ, ଇଏ ସବୁ କଥା ଚିନ୍ତା କରି ଚନ୍ଦ୍ରାବତୀ ଜାଣିପାରିଲେ ଇଏ ହଉଛନ୍ତି ପ୍ରକୃତରେ କୃଷ୍ଣଙ୍କ ପୁଅ ଶାମ୍ବ। ନା ନାଇଁ, କାଳ ବିଳମ୍ବ ନ କରି ଚନ୍ଦ୍ରାବତୀ କଣ କଲେ? ଧରିଥିବା

କରି ଏକ ଗର୍ଜନ କରି ଉଠିଲେ, ଦୁଷ୍ଟ ପାପିଷ୍ଟ, ଜାଣିଶୁଣି ଗୋଟେ ନିରୀହ ପିଲାକୁ ତମେ ଶୁଳି ଉପରକୁ ଚଢ଼ଉଛ, ଏ କଥା ମୁଁ କେବେ ହେଲେ କରାଇ ଦେବି ନାହିଁ। ଘାତକକୁ ଗୋଟାଏ ବିଧାରେ ଭୀମ ଆଜ୍ଞା ସେଇଠି ଘାତକକୁ ବଦ୍ଧ କଲେ ଏବଂ ସାମ୍ବଙ୍କୁ ମୁକ୍ତି କଲେ। ଏହା ଦେଖି ଦୁର୍ଯ୍ୟୋଧନ ହଠାତ୍ ଗର୍ଜନ କଲା ଏବଂ କହିଲା।

ଇଏ ନଟକୁଟିଆ କାମ ଗୁଡାକ ସବୁ ତମେ କରେଇଛ, ମୁଁ ଭାବିଥିଲି ମୋ ଝିଅର ସବୁ ଦୋଷ, ମୋ ଝିଅର କିନ୍ତୁ ଟିକିଏ ଦୋଷ କିଛି ନାହିଁ। ଇଏ ଲଟକୁଟ ସବୁ ତମେ ଲଗେଇଛ ପାଣ୍ଡବ ମାନେ, ତମକୁ କେବେ ଧର୍ମ ସହିବ ନାହିଁ, ତମେ ଏମିତିଆ କର୍ମ କରୁଛ। ଏ ସମୟ ବଳରାମ ଲଙ୍ଗଳ ଦ୍ଵାରା ହସ୍ତିନାକୁ ଉତ୍ପାଟନ କରନ୍ତେ, ବସୁଧା ଥରହର ହୋଇ କମ୍ପି ଗଲେ। ବିଦ୍ୱାନ ମଣ୍ଡଳୀ ସେଇଠି ହତଗର୍ବୀ କୁରୁକୁଳ ମଣିଙ୍କର ଚେତନା ଆଜ୍ଞା ଜାତ ହେଲା। ସାଙ୍ଗେ ସାଙ୍ଗେ ଆଦେଶ ଦେଲେ, ଆରେ କିଏ ଅଛ, ଯୁଦ୍ଧ ବନ୍ଦ କର। ଯୁଦ୍ଧ ବନ୍ଦ କରିବାକୁ ଆଦେଶ ଦେଲେ। ଯୁଧିଷ୍ଠିରଙ୍କର ପାଖରେ କଣ କରିବା ବୋଲି ଯାଇକି ଯୁଧିଷ୍ଠିରଙ୍କ ପାଖରେ ଚିନ୍ତା କଲେ। ନା ନାଇଁ, ବିନୟ କୁରୁପତି।

ଯୁଧିଷ୍ଠିର କହିଲେ ହେ ଶ୍ରୀହରି, ଦୁର୍ଯ୍ୟୋଧନ ପାଇଁ ହସ୍ତିନାପୁର ନିଶ୍ଚୟ ଧ୍ୱଂସ ହେବ। ହେ ପ୍ରଭୁ, ଏ ବିପଦରୁ ତୁମେ ରକ୍ଷା କର। ତାପରେ ବଳରାମଙ୍କ ନିକଟରେ ପହଞ୍ଚି ସମସ୍ତେ

ପଡିଗଲେ ବଳରାମଙ୍କର କ୍ରୋଧ ସାଙ୍ଗେ ସାଙ୍ଗେ ଆଜ୍ଞା ଶାନ୍ତ ହେଇଗଲେ। ବଳରାମ ହସ୍ତିନାପୁର ଉତ୍ପାଟନ ନ କରି ନିଜ ଲଙ୍ଗଳରେ ହସ୍ତିନାର ସିଂହ ଦ୍ୱାରକୁ ବକ୍ର କରି ଚାଲିଗଲେ। ଶ୍ରୋତାବନ୍ଧୁ ମାନେ ଆପଣ ମାନେ ଲକ୍ଷ୍ୟ ଦେବେ, ରାଣୀ ଭାନୁମତୀ ନିଜେ ସାମ୍ବଙ୍କୁ ବରବେଶ କଲେ।

ଶ୍ରୋତାବନ୍ଧୁ ଏଇଟି ରଖିଲୁ ଆଜିର ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କରିଥିଲେ ଗୁରୁଚରଣ ଷଡ଼ଙ୍ଗୀ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ବବି କଥାଚିତ୍ରର କିଛି ଗୀତ। ସଙ୍ଗୀତରେ ଅଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନାରେ ଅଛନ୍ତି ଆନନ୍ଦ ବକ୍ସି। ଶୁଣନ୍ତୁ କଥାଚିତ୍ର ବବି।